ଆକାଶବାଣୀ ବାରିପଦା ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 2 ଦିନ ଇଂରାଜୀ 2026 ମସିହା ମେ ମାସ 22 ତାରିଖ କ୍ଷମା କରିବେ ମେ ମାସ 23 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57

ଏ ସଂସାରରେ ରହିବା କିମ୍ବା ଏହାକୁ ଛାଡ଼ିବା ଉଭୟ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ। ତେଣୁ କେବଳ କର୍ମ କରି ଚାଲ, ଆଉ ଫଳାଫଳ ତାଙ୍କର ଉପରେ ଛାଡ଼ିଦିଅ। ତାଛଡ଼ା ତୁମେ ଅଧିକ କିଛି କରିପାରିବ ନାହିଁ। ସବୁ ଅବସ୍ଥାରେ ଆନନ୍ଦରେ ରହିବାକୁ ଚେଷ୍ଟା କର। ସୁଖ ବାହାରେ ନଥାଏ, ସୁଖ ଥାଏ ଅନ୍ତରରେ। ସୁଖ ଭୋଗରେ ନଥାଏ, ସୁଖ ଥାଏ ତ୍ୟାଗରେ। ଆକାଶବାଣୀ ବାରିପଦା।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସନ୍ତୋଷ କୁମାରଙ୍କର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ମହେଶ୍ୱର ପଣ୍ଡାଙ୍କ ରଚନା।

ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ତୃପ୍ତି ଦାସ, ନବକିଶୋର ମିଶ୍ର, ଶୋଭାବତୀ ପଢ଼ିଆରୀ, ସନ୍ତୋଷ କୁମାର କର, ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ଶେଷରେ ସୁଭାଷ ଦାସ। ଗୀତଗୁଡ଼ିକ ଥିଲା ଗୋକୁଳାନନ୍ଦ ଧଳ, ଲକ୍ଷ୍ମୀନାରାୟଣ ବେହେରା, ମହେଶ୍ୱର ପଣ୍ଡା, କ୍ଷୀରୋଦ ଚନ୍ଦ୍ର ପୋଥାଳ, ଧ୍ରୁବଚରଣ ସାହୁ ଏବଂ ପୁରାତନ ରଚନାରୁ। ଆକାଶବାଣୀ ବାରିପଦା, ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସଙ୍ଗୀତ ମଣିଷ ପ୍ରାଣର ଭାଷା, ହୃଦୟର ଭାବ ପ୍ରକାଶର ଅଲିଖିତ ଲିପି। ଏହା ମଣିଷ ଜାତିର ଆଦିମତମ ଭାବ ସଙ୍କେତ। ଜଗତ, ପ୍ରକୃତି ଓ ଜୀବ ସହିତ ଭାବ ଭାବନାକୁ ସଂଯୋଗ କରିବାର ଏହା ଅନନ୍ୟ ତଥା ଏକମାତ୍ର ଅମୂର୍ତ୍ତ ବସ୍ତୁ। ଏହାକୁ ଅନୁଭବ କରି ହୁଏ, ମାତ୍ର ଦେଖି ହୁଏ ନାହିଁ। ଏହାକୁ ଉପଭୋଗ କରି ହୁଏ, ମାତ୍ର ଏହାର ସ୍ୱରୂପକୁ ପ୍ରକାଶ କରି ହୁଏ ନାହିଁ। ସଙ୍ଗୀତ ସୃଜନଶୀଳତା ପ୍ରଥମ ପାହାଚ। ପ୍ରକୃତିରେ ଛତ୍ରେ ଛତ୍ରେ ସଙ୍ଗୀତର ଅକ୍ଷୟ ସ୍ୱର ନିନାଦିତ। ପକ୍ଷୀର କଳକୁଜନ, ବନାନୀର ମଧୁମର୍ମର ଓ ନଦୀ ଝରଣାର କୁଳୁକୁଳୁ ନାଦରୁ ଚିରନ୍ତନ ସଙ୍ଗୀତର ଧ୍ୱନି ଶୁଣାଯାଏ। ଆଧ୍ୟାତ୍ମିକ ଜଗତରେ ସଙ୍ଗୀତକୁ ମୁକ୍ତି କାମନାର ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଏଇଥିପାଇଁ ସଂସ୍କୃତରେ ପ୍ରବଚନଟିଏ ବ୍ୟବହାର କରାଯାଏ, ଜପ କୋଟି ଗୁଣମ୍ ଧ୍ୟାନମ୍, ଧ୍ୟାନ କୋଟି ଗୁଣମ୍ ଲୟ, ଲୟ କୋଟି ଗୁଣମ୍ ଗାନ, ଗାନାତ୍ ପରତରମ୍ ନହି। ଅର୍ଥାତ୍ ସଙ୍ଗୀତ ଠାରୁ ମହତ୍ତର ତପସ୍ୟା ଆଉ କିଛି ନାହିଁ। କୁହାଯାଏ ପୂର୍ବେ ସଙ୍ଗୀତର ଶକ୍ତି ବଳରେ ଅସାଧ୍ୟ ସାଧନ କରାଯାଉଥିଲା, ମେଘମଲ୍ଲାର ଗାଇ ବର୍ଷା କରାଯାଇପାରୁଥିଲା, ଦୀପକ ରାଗରେ ନିର୍ବାପିତ ଦୀପଶିଖାକୁ ପ୍ରଜ୍ୱଳିତ କରାଯାଇପାରୁଥିଲା, ସଙ୍ଗୀତ ଦ୍ୱାରା ସାପୁଆ କେଳା ବିଷଧର ସାପକୁ ବଶ କରି ଧରିପାରୁଥିଲା। ବିଦେଶରେ ସଙ୍ଗୀତ ମାଧ୍ୟମରେ ରୋଗ ଚିକିତ୍ସା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଃଖର କଥା, ଆମ ଦେଶରେ ରାଗ ରାଗିଣୀ ସମ୍ବଳିତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଦର କମିଯାଇଛି। ଯୁବମାନସରେ ଏ ସଙ୍ଗୀତ ଆଦୌ ଗ୍ରହଣୀୟ ହେଉନାହିଁ। ଏ ପ୍ରସଙ୍ଗରେ ଗୋଟିଏ ଚମତ୍କାର ପୌରାଣିକ ଆଖ୍ୟାନ ମନେ ପଡ଼ୁଛି। ଏକଦା ମହର୍ଷି ନାରଦ ବୀଣାବାଦନ କରି ଆକାଶ ମାର୍ଗରେ ଯାଉଥିବା ସମୟରେ ହିମାଳୟର ଏକ ଦୁର୍ଗମ ଅଞ୍ଚଳରେ ବିଚିତ୍ର ଦୃଶ୍ୟଟିଏ ଦେଖିଲେ। ସେ ଦେଖିଲେ ଦଳେ ଅତ୍ୟନ୍ତ ସୁନ୍ଦର ଶରୀରଧାରୀ ନରନାରୀ ଗୋଟିଏ ଜାଗାରେ ଉଦାସ ଓ ବିଷମ ଭାବରେ ବସି ରହିଛନ୍ତି। ନାରଦ ମୁନିଙ୍କ ମନରେ ଜିଜ୍ଞାସା ବଢ଼ିଲା। ସେମାନଙ୍କ ପାଖକୁ ଗଲେ, ପଚାରିଲେ, ଆପଣମାନେ କିଏ? ସେମାନେ କିଛି ଉତ୍ତର ଦେଲେ ନାହିଁ। ନାରଦ ଆହୁରି ନିକଟକୁ ଯାଇ ଲକ୍ଷ୍ୟ କଲେ, ସେଇ ଦିବ୍ୟ ସୁନ୍ଦର ନରନାରୀ ପ୍ରତ୍ୟେକ ବିକଳାଙ୍ଗ। ନାରଦଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ସେ ବହୁତ ଅନୁରୋଧ କରି ସେମାନଙ୍କ ପରିଚୟ ଜାଣିବା ପାଇଁ ଇଚ୍ଛା କଲେ। ପରିଶେଷରେ ବଡ଼ କୁଣ୍ଠାର ସହିତ ଜଣେ କହିଲା, ଆମେ ସବୁ ଗୋଟିଏ ଗୋଟିଏ ରାଗ ବା ରାଗିଣୀ, ଆମେ ଦେବଯୋନି ଜାତ ଗନ୍ଧର୍ବ। ନାରଦ ପୁଣି ପ୍ରଶ୍ନ କଲେ, ଆପଣମାନଙ୍କୁ ଏମିତି କଲା କିଏ? ସେମାନଙ୍କ ଭିତରୁ ଜଣେ କହିଲା, ଆପଣମାନଙ୍କ ଭଳି ଗାୟକମାନେ, ଯେଉଁମାନେ ଭୁଲ ଢଙ୍ଗରେ ଗାଆନ୍ତି ଏବଂ ନିବେଦନ ମନୋଭାବ ଛାଡ଼ି ଅହଂଭାବର ବଶବର୍ତ୍ତୀ ହୋଇ ଗୀତ ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରିପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ। ସେ ଶିବଙ୍କୁ ଅନୁରୋଧ କରିବାକୁ ଯାଇ ପ୍ରଶ୍ନ କଲେ, ଶିବ କହିଲେ, ସର୍ବୋତ୍ତମ ଶ୍ରୋତା ପାଇଲେ ମୁଁ ଗାଇବା ପାଇଁ ପ୍ରସ୍ତୁତ। ନାରଦ ମନେ ମନେ ସ୍ଥିର କଲେ, ଭଗବାନ ବିଷ୍ଣୁ ଓ ପରମ ପିତା ବ୍ରହ୍ମାଙ୍କ ଠାରୁ ସର୍ବୋତ୍ତମ ଶ୍ରୋତା ଆଉ କେହି ହେଇନପାରନ୍ତି। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ନିବେଦନ କରିବାରୁ ଶିବଙ୍କ ସଙ୍ଗୀତ ଶୁଣିବାକୁ ସେ ଆନନ୍ଦରେ ସମ୍ମତ ହେଲେ। ସମସ୍ତେ ଏକ ସ୍ଥାନରେ ବସିଲେ। ଶିବଙ୍କ ଅନିର୍ବଚନୀୟ ସଙ୍ଗୀତ ଶୁଣି ରାଗରାଗିଣୀଙ୍କ ବିକଳ ଶରୀର ତ ଠିକ୍ ହେଇଗଲା, କିନ୍ତୁ ପରମ ପୁରୁଷ ବିଷ୍ଣୁଙ୍କ ପାଦପଦ୍ମରୁ ବିଗଳିତ କରୁଣାର ଧାରା ପ୍ରବାହିତ ହେବାକୁ ଲାଗିଲା। ବ୍ରହ୍ମା ସେହି ପ୍ରବହମାନ ଧାରାକୁ ନିଜ କମଣ୍ଡଳୀରେ ଧରି ରଖିଲେ। ତାହା ହିଁ ହେଲା ଗଙ୍ଗାର ଆଦି ଉତ୍ସ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ରତ୍ନାକର ଚୟନୀ। ଆକାଶବାଣୀ କଟକ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ।

ମହାମୁନି ଶୁକଦେବ କହୁଥିଲେ, ବ୍ରହ୍ମଲୋକରେ ଦୁଃଖ ଶୋକ ଜରାମରଣ ନଥିବାରୁ ଜନ୍ମ ମୃତ୍ୟୁର ଭୟ ନଥାଏ। ତେଣୁ ଆତ୍ମା ସେ ସ୍ଥାନରେ ନିର୍ଭୟରେ ବିହାର କରେ, ଆନନ୍ଦ ଏବଂ ଜ୍ଞାନ ଲାଭ କରି ନିଶ୍ଚିନ୍ତରେ ରହି ଶାନ୍ତି ଲାଭ କରେ। ସଂସାରରେ ଥିବା ପ୍ରାଣୀମାନଙ୍କର ନିସ୍ତାରର ଉପାୟ ହେଉଛି ଏହି ମଙ୍ଗଳମୟ ପଥ। ତହିଁରୁ ଭକ୍ତି ଯୋଗ ଜାତ ହୋଇ ବାସୁଦେବଙ୍କୁ ଭକ୍ତିରେ ଲାଭ କରିବ। ସେ ହରି ସର୍ବଭୂତରେ ନିତ୍ୟ ବିହାର କରନ୍ତି। ହରିଙ୍କ କଥା କାନରେ ଶୁଣ ଏବଂ ମୁହଁରେ ଗାନ କର। ଏହାପରେ ଭକ୍ତମାନଙ୍କ ବ୍ୟବହାରରେ ଲାଗିବା ଭଳି ଜ୍ଞାନର ସାରତତ୍ୱ ବୁଝାଇ ଶୁକ କହିଲେ, ବ୍ରହ୍ମ ଭଜନ କଲେ ବ୍ରହ୍ମ ତେଜ ପାଇବ, ଇନ୍ଦ୍ରଙ୍କୁ ପୂଜିଲେ ଇନ୍ଦ୍ରିୟ ସୁଖ ଲାଭ କରିବ, ପ୍ରଜାପତିଙ୍କ ପୂଜାରେ ପୁତ୍ର ଲାଭ, ସୁନ୍ଦର ରୂପ ପାଇବା ପାଇଁ ଗନ୍ଧର୍ବ, ସୁନ୍ଦରୀ ସ୍ତ୍ରୀ କାମନା କଲେ ଉର୍ବଶୀଙ୍କୁ ପୂଜା କରିବ, କୃଷ୍ଣ ଚରଣ ନୀତି ଚିନ୍ତା କଲେ ଏଭବ ତରଙ୍ଗରୁ

ଶେଷ ହେଲା ଅତ୍ୟବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ବର୍ତ୍ତମାନ ସକାଳ 7:00। ଆଜି ଆମ କେନ୍ଦ୍ରର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳୀ ଆଖଡ଼ା ପ୍ରଚାର କରିବୁ 7:25। ଆଜି ଏଥିରେ ରହିଛି ନାଟକ ସଗାଏ। ସୁଗମ ସଙ୍ଗୀତ ଶୁଣିବେ 7:55। ଗୀତାଞ୍ଜଳି 8:15। 9:00 ଏବଂ ପୂର୍ବାହ୍ନ 10:05 କାର୍ଯ୍ୟକ୍ରମରେ ଲି କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଶିଳ୍ପୀ ଲକ୍ଷ୍ମୀ ପ୍ରସାଦ ମହାନ୍ତ ଏବଂ ତାଙ୍କର ସାଥୀମାନଙ୍କ ଦ୍ୱାରା ପରିବେଷିତ ଝୁମର ପ୍ରଚାର କରିବୁ 12:00। ନାରୀ ମହଲ 1:20 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 2:45 ସନ୍ଧ୍ୟା 6:00 ଯାଏ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ସନ୍ଧ୍ୟା 6:00 ପ୍ରଚାର କରିବ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ଶୁଣିବେ 6:15। 6:30 ସୂଚନା ସମ୍ବାଦ। ରାତି 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ମୁଣ୍ଡାରୀ ସମ୍ପ୍ରଦାୟ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ମହାବୀର ସିଂ ଏବଂ ତାଙ୍କର ସାଥୀମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ 7:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 8:30 ଆମ କେନ୍ଦ୍ରର ସାପ୍ତାହିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜି ଏଥିରେ ରହିଛି ଏଲ୍ ନିନୋ ଓ ଏହାର ପ୍ରଭାବ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟ ଭିତ୍ତିକ ଆଲୋଚନା କରିଛନ୍ତି ସ୍ମିତା ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆମର ବିଶେଷ କାର୍ଯ୍ୟକ୍ରମ ଅତିଥି ପ୍ରଚାର କରିବୁ ରାତି 10:00। ଆଜି ଏଥିରେ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହ ଏକ ସାକ୍ଷାତକାର, ତାଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀନିବାସ ଭଞ୍ଜ। ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:30। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର

0: ପରେ ମୂତ୍ରାଶୟ ସହିତ ଓ ପଛ ଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ବେସାଇକୋ ଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋ ଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନି ଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ, ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର ତିନୋଟି ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର ବା ପ୍ରୋଲଙ୍ଗ ଲେବର ହେଲା ତାହେଲେ ଫିସ୍ଚୁଲା ହେବାର ସମ୍ଭାବନା ହୁଏ। ପ୍ରୋଲଙ୍ଗ ଲେବର ବା ଅବଷ୍ଟ୍ରକ୍ଟେଡ୍ ଲେବରର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନିମୁଖକୁ କାଟି ପ୍ରସବ କରାଯାଏ, ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋ ଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ ଶତ ପ୍ରତିଶତ ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳିବ୍ରଣକୁ ପ୍ରତିହତ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳିବ୍ରଣ, ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ ଗୁରୁ।

19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବାବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ

0: ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ବର୍ଷ ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାର ସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାର ସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେଭାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେଭାର୍ଡ କହିଛନ୍ତି ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେଭାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4-ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା।
2: ପ୍ରଚାର କରୁଛୁ ସାନ୍ତାଳିଆଖା କାର୍ଯ୍ୟକ୍ରମ।

ସନ୍ତାଳେ କ୍ଲାସ୍ ଶେଷ ହେଲା। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, କଣ୍ଠ ଦେଇଛନ୍ତି ସେଲୁ ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା। ତୁମରି ପ୍ରେମର ମନ୍ଦାକିନିରେ ନୀତି ମୁଁ ମାଜୁଛି ଦେହ, ମନ ଅଗଣାରେ ତୁମ ପ୍ରୀତି ଫୁଲ, ମହକୁଛି ମହ ମହ, ତୁମେ ବୁଝିଛ କି ନାହିଁ କହ। କଣ୍ଠ ସେଲୁ ମହାନ୍ତି।

0: ଶୃଙ୍ଖଳାର ସୃଷ୍ଟି ସଫଳତା। ସଫଳତା ମଣିଷ ନିକଟକୁ ଆପେ ଆପେ ଆସିଯାଏନି, ସଫଳତା ନିକଟକୁ ଯିବାକୁ ପଡ଼େ। ସଫଳତାର ରାସ୍ତା ବନ୍ଧୁର କଣ୍ଟକିତ, କିନ୍ତୁ ସମୟ ଆସେ ସଫଳତାର ମୁକୁଟ ପିନ୍ଧିଲେ କଣ୍ଟାର ଦହନ ଭୁଲି ହୋଇଯାଏ। ସଫଳତାର ସିଡ଼ି ପ୍ରାଥମିକ ଅବସ୍ଥାରେ ଅନେକ ଚଢ଼ନ୍ତି, ହେଲେ ଶୀର୍ଷରେ ପହଞ୍ଚନ୍ତି ମାତ୍ର କେତେ ଜଣ। ଯେଉଁମାନେ ଧୈର୍ଯ୍ୟବାନ, ଦୃଢ଼ମନା, କଠିନ ପରିଶ୍ରମୀ, ଶୃଙ୍ଖଳିତ ଆଉ ସମୟାନୁବର୍ତ୍ତୀ, ସେମାନଙ୍କ ମସ୍ତକରେ ଶୋଭା ପାଏ ସଫଳତାର ମୁକୁଟ।
1: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
2: ओह माय गॉड, मेरी तो हिंदी कविता की क्लास है।
1: हिंदी कविता है ना?
2: हाँ।
1: वो मैं तुमको टीच करता हूँ।
2: तुम और हिंदी कविता?
1: तुम समझता मैं हिंदी कविता नहीं जानता? मेरे जीवन साथी, प्यार किए जा, जवानी दीवानी, खूबसूरत जिद्दी पड़ोसन, सत्यम शिवम सुंदरम बिन्हर।

ଭାରତୀୟ ସମାଜ ଶୃଙ୍ଖଳିତ ପରମ୍ପରାକୁ ନେଇ ଗଠିତ। ଭାରତୀୟ ସମାଜର ପରିବାରରେ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ପ୍ରକଟିତ ହୋଇଥାଏ। ମାତ୍ର ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଏସବୁରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ସାମ୍ପ୍ରତିକ ସମାଜରେ ଯୌଥ ପରିବାରର ଆବଶ୍ୟକତା ଅନୁଭୂତ ହୁଏ। ଯୌଥ ପରିବାରରେ ଗୋଟିଏ ପିଲା ଗୁରୁଜନମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ଶ୍ରଦ୍ଧା କରିବା ଶିଖିଥାଏ। ଶୃଙ୍ଖଳା, ଦାୟିତ୍ୱବୋଧତା, ତ୍ୟାଗ ଆଉ ସମର୍ପଣ ଭାବ ଶିକ୍ଷା କରେ। ମୋଟ ଉପରେ କହିବାକୁ ଗଲେ ଯୌଥ ପରିବାର ସୃଷ୍ଟି କରି ଏକ ସ୍ୱୟଂସମ୍ପନ୍ନ ମଣିଷ। ମାତ୍ର ଆଜିକାଲିର କେତେକ ବ୍ୟକ୍ତି ନିଜର ସୁଖ ସ୍ୱଚ୍ଛନ୍ଦକୁ ପ୍ରାଧାନ୍ୟ ଦେଇ କିମ୍ବା ପରିସ୍ଥିତିରେ ପଡ଼ି ଏକକ ପରିବାରକୁ ଖୁବ୍ ପସନ୍ଦ କରନ୍ତି। ବାପା ମା ଚାକିରି କରୁଥିବା ବେଳେ ପିଲାଟିଏ ଆଶ୍ରୟ ନିଏ କେଉଁ ଏକ ବୋର୍ଡିଂ ସ୍କୁଲରେ କିମ୍ବା ଆୟାର ତତ୍ତ୍ୱାବଧାନରେ। ଜେଜେବାପା, ଜେଜେମା, କକା ଖୁଡ଼ିଙ୍କର ସ୍ନେହ ଆଦରରୁ ବଞ୍ଚିତ ହୁଏ ସେ। ତା ଭିତରେ ସୃଷ୍ଟି ହୁଏ ଏକାକୀପଣ, ଜିଦ୍ଖୋର ପ୍ରକୃତି ଆଉ ସ୍ୱେଚ୍ଛାଚାରିତା, ଯାହାକି ଭବିଷ୍ୟତର ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।

ଭଗବାନଙ୍କର ଅମୂଲ୍ୟ ସୃଷ୍ଟି ମନୁଷ୍ୟ, ହେଲେ ତା ମଧ୍ୟରେ ସେ ଖଞ୍ଜି ଦେଇଛନ୍ତି ସ୍ନେହ, ପ୍ରେମ, ଭଲ ପାଇବା, ନମ୍ରତା, ସହନଶୀଳତା ଏବଂ ସହାନୁଭୂତି। ଏସବୁ ସଙ୍ଗେ ସଙ୍ଗେ ମନରେ ଭରିଦେଇଛନ୍ତି କ୍ରୋଧ, ଅହଂଭାବ, ମିଥ୍ୟାବାଦିତା, ପରସ୍ତ୍ରୀ କାତରତା, ଈର୍ଷା, ଘୃଣା ଆଦି ବିପରୀତ ଧର୍ମୀ ଗୁଣ ସବୁ। କ୍ରୋଧ ମନୁଷ୍ୟର ପରମ ଶତ୍ରୁ। କ୍ରୋଧ ଯୋଗୁଁ ମନୁଷ୍ୟର ସମସ୍ତ ସଦ୍ଗୁଣ ନଷ୍ଟ ହୋଇଯାଏ। କ୍ରୋଧ ମନୁଷ୍ୟକୁ ପଶୁରେ ପରିଣତ କରିଦିଏ। ଅହଂଭାବ ମନୁଷ୍ୟକୁ ନିମ୍ନଗାମୀ କରେ। ଅହଂ ମନୁଷ୍ୟକୁ ଭୂପତିତ କରେ, ସମାଜଠାରୁ ଦୂରେଇ ଦିଏ। ମିଥ୍ୟାବାଦିତା ମନୁଷ୍ୟକୁ ବିପଥଗାମୀ କରେ। ଗୋଟିଏ ମିଛକୁ ଘୋଡ଼ାଇବାକୁ ଯାଇ ହଜାରେ ମିଛର ସାହାରା ନେବାକୁ ପଡ଼ିଥାଏ। ମିଛର ଲଣ୍ଡା ପାହାଡ଼ ଉପରେ ଛିଡ଼ା ହୋଇ ସବୁଜ ବନର କଳ୍ପନା କେବେ କରାଯାଇପାରେ ନା।

0: ଏଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।
1: राष्ट्रीय सेवा देश की सुरीली धड़कन से भी आप सुन रहे हैं कार्यक्रम चित्रलोक। कार्यक्रम जारी रहेगा छोटे से अंतराल के बाद।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ଲକ୍ଷ୍ମୀ ପ୍ରସାଦ ମହାନ୍ତ ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଶୁଣନ୍ତୁ ଝୁମର।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।

0: ଘରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର, ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତାମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ନିଜକୁ ଅବସ୍ଥାପିତ କରିଛି।
0: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକା ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯୋଉ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହୋଇସାରିଲେଣି, ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
1: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟେ ରାଜ୍ୟର ବା କୌଣସି ଗୋଟେ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମୋତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ କଥା ହେଲା, ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକ୍ର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହୋଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନ୍ଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ, ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି, ମାନେ ପୁଅ କରିକି ଯେମିତି ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେ, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ, କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନ୍ଷ୍ଟ୍ରୁମେଣ୍ଟ ନୁହେଁ, ଆକ୍ଚୁଆଲି ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ। ଓଡ଼ିଶାରେ ବି ଗୋଟେ ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ ବାଟେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣେଇ ପାରିବି ଠିକ। ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଏବେ ସେ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି, କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୁଁ ଭାଇଲିନ୍ରେ କ୍ରିଏଟ୍ କରିପାରିବି। ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି, ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକ୍ର ଏଇ ସାଉଣ୍ଡ ଆସିବ।

ଯୋଉ ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣୁଛି

ଚେତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ କେମିତି ଅଲଗା, ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ। ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା, ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ, ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି। ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ, ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି, ଆପଣଙ୍କୁ ଗୋଟେ ଅନୁଭବ ମିଳିବ, ସୁରର ଫିଲିଙ୍ଗସ ମିଳିବ। ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି, ଟିକେ ପରିମାର୍ଜିତ ହେଇକି ଆସୁଛି, ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି। ଦେଖନ୍ତୁ ଆପଣ ମନେ କରନ୍ତୁ, ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି, ସେ ସାଉଣ୍ଡ ବାଇଲିନରେ କେମିତି ଆସିବ।

ମ୍ୟୁଜିକ୍ ସାଉଣ୍ଡ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି, ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଥେରା ଯାହାକୁ କହନ୍ତି ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ ହଉଛି ସେଟା ବଜେଇକି ଶୁଣଉଛି, ସେଟା ହଉଛି ଏମିତି ବାଜିବ।

0: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ ସମ୍ବନ୍ଧ ଅଛି।
1: କି ପ୍ରକାର ସମ୍ପର୍କ?
0: ରାଗ ରାଗିଣୀଙ୍କ ସମ୍ପର୍କ। ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି, ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ ସେ କେତେ ମିଶୁଛି।

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ, ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ ଏସବୁ ଓଡ଼ିଶାର ସ୍ପେଶାଲ ରାଗ, ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ରର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ, ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

0: ಪಲ್ಲೆ ಈ ಭಗವಾನ್ ರಾಧಾ ಅವ್ರ ಪಲ್ಲೆ ವಿಷ್ಣು ಬರೋ ಈ ಐದು ಮಹಾರಾಷ್ಟ್ರ ಎನ್ನು ಸಮಸ್ತೆ ಗಾನ ಈ ಗೋಟೆ ಹಿಂದೂಸ್ತಾನಿ ಶೈಳೀರ ಮು ಕಹಲಿ ଆଉ ମହାରାଷ୍ଟ୍ରର କଣ ଟ୍ରାଡିସନାଲ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ରାଜ୍ୟ
1: ଆମର ଯେମିତି ଚଳଚ୍ଚିତ୍ର ସଂଗୀତ ରହିଛି ସେମିତି ମହାରାଷ୍ଟ୍ରର ଚଳଚ୍ଚିତ୍ର ସଂଗୀତରେ ଆପଣ କଣ ଲକ୍ଷ୍ୟ କରନ୍ତି
0: ଦେଖନ୍ତୁ ଚଳଚ୍ଚିତ୍ର ସଂଗୀତ ଗୋଟେ ଭିନ୍ନ ବିଷୟ ଆମେ ସବୁବେଳେ ଦେଖିଛେ ଚଳଚ୍ଚିତ୍ର ମ୍ୟୁଜିକରେ ଆମର ଯୋଉ ଭାରତୀୟ ଚଳଚ୍ଚିତ୍ର ତା ମ୍ୟୁଜିକ ସଂଗୀତରେ ଯୋଉ ଗୀତ ଗୁଡାକ ହୁଏ ଦେଖୁଥିବେ ଆପଣ ସବୁବେଳେ ଇଣ୍ଡିଆନ କ୍ଲାସିକାଲ ବ୍ଲେଣ୍ଡ ଗୀତ ହୁଏ ମାନେ ଶାସ୍ତ୍ରୀୟ ସଙ୍ଗୀତ ବ୍ଲେଣ୍ଡ ତାହେଲେ ଗୋଟେ ରାଗ ଟାଇପ୍ର ଥିବ ଟିକେ ରାଗକୁ ଛାଡୁଥିବ ମାନେ ଉପଶାସ୍ତ୍ରୀୟ ସଙ୍ଗୀତ କିନ୍ତୁ ଯୋଉ ମ୍ୟୁଜିକ ଗୁଡାକୁ ତାର ଆରେଞ୍ଜମେଣ୍ଟ କରାଯାଏ ସେଇଟା ଗୋଟେ ୱେଷ୍ଟର୍ନ ମ୍ୟୁଜିକର ଆରେଞ୍ଜମେଣ୍ଟ କରାଯାଏ କାହିଁକିନା କର୍ଡ ଫର୍ମାଟ୍ ଯୋଉଟାକି ତିନିଟା ସ୍ୱରକୁ ନେଇ ଏକାଠି କରିବା ସେଟା ଆମ ହିନ୍ଦୁସ୍ତାନୀ ମ୍ୟୁଜିକରେ କମ୍ ଦେଖାଯାଏ ସେଇଟା ୱେଷ୍ଟର୍ନ ମ୍ୟୁଜିକରେ ଦେଖାଯାଏ ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ନ ମ୍ୟୁଜିସିଆନ ବହୁତ ଜ୍ୟାଦା ହେଇଛନ୍ତି ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ୍ କରିଯାଏ ସେଟା କୋଉ କୋଉ ଜାଗା ଆପଣ ତ ମାଡ୍ରାସ ମାଡ୍ରାସ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା

ଫରେନ୍ର ଭାଇଲେନିଷ୍ଟ ମାନେ ଆସି ସର୍ଭିସ୍ କରୁଥିଲେ, ସେଠୁ ୱେଷ୍ଟର୍ଣ୍ଣ ମ୍ୟୁଜିକ୍ର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ଣ୍ଣର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ। ନେକ୍ସଟ ଆସିଲା କାଲକାଟା ଇଷ୍ଟ ଇଣ୍ଡିଆ କମ୍ପାନୀ, ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ, ସେ ଫିଲ୍ମ ମ୍ୟୁଜିକ୍ କେମିତି ସଜେଇ ହେବ ବା କମର୍ସିଆଲିଜିମ୍ କେମିତି କରାଯିବ, କମର୍ସିଆଲାଇଜ୍ କେମିତି କରାଯିବ, ସେସବୁ ଜିନିଷ ସେଠୁ ଗାଇଡ୍ ପାଇ ସେମାନେ ମ୍ୟୁଜିକ୍ କଲେ। ତାପରେ କାଲକାଟାର ସିଫ୍ଟ କଲା ବର୍ତ୍ତମାନ ବମ୍ବେ। ବମ୍ବେ ଯୋଉ ଏରିଆ ଥିଲା, ଗୋଆ ବମ୍ବେ ସବୁ ତ ଏକାଠି ଥିଲା ନା, ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ଣ୍ଣ ବାପ୍ଟିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା, ଏଠି ବହୁତ ବିଦେଶୀ ଲୋକ ଆସି ଆଜ୍ ଏ ମ୍ୟୁଜିସିଆନ୍ କାମ କରୁଥିଲେ। ଆପଣ ଦେଖନ୍ତୁ କଲ୍ୟାଣ ରାଗ, ୟମନ ରାଗ, ୟମନ ବୁଝିଲା ରାଗ ୟମନ ଗୋଟେ ବନ୍ଦିଶ ଅଛି, ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦିଶ। ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି, ଆରେଞ୍ଜର କଣ କରେ, ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ। କେମିତି ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦିଶ, ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ। ତାର ବୋଲ ହଉଛି ଏରି ଅଲି ପିଆ ବିନା କଲନ ପଟ ତ ମହେ ଘଡ଼ି ପଲ ଚିହ୍ନ ଦିନ ଜବ ସେ ଗଏ ପର ଦେଶ ଗମନ କିନ ରତିଆ କଟ ତ ମହେ ତାରେ ଗିନ ଦିନ। ତାର ବନ୍ଦିଶ ସ୍ୱର କେମିତି ଶୁଣନ୍ତି, ପିଆ ବିନା ତକି କଲନ କଟ ତ ମହେ।

0: ಮನವಿನ ರತಿಯ ಪಟದ ಮೋಹೆ ತಾರೇ ମାନେ ଏ ଯୋଉ ଗୀତ ଆପଣ ଟିକେ ବିଚାର କରନ୍ତି, ଗୋଟେ ନାୟିକା ସେ ଦୁଃଖୀ ଅଛି ଯେ ମୋର ଏମିତି ଦିନ ଯାଉଛି ତାରା ଗଣି ଗଣିକି ମୁଁ ଏତେ ଦୁଃଖୀ, ମୋ ପିଲା ଯେବେ ପରଦେଶକୁ ଚାଲିଯାଇଛି, ଆପଣଙ୍କୁ ଏ ଗୀତର ବନ୍ଦୀ ଶୁଣିଲା ପରେ ଲାଗୁଛି ସିଏ ଗୋଟେ ଦୁଃଖରେ ଗାଉଛି ବୋଲି? ଯଦି ଆରେଞ୍ଜର ଥିବ ସିଏ ଆପଣଙ୍କୁ ଗାଇଡ କରିବ, ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ, ଆପଣଙ୍କ ସ୍ୱର ସମାନ ରହିବ।
1: Yeah।

0: ବିନା
1: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି
0: ବାନ୍ଧିଛନ୍ତି ଏବଂ ସରଳ ତାକୁ ଦେଇଛନ୍ତି ବହୁତ ସରଳ ମାନେ ଯେ ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି ଏଇଟା ତ ଗୀତରେ ଗାଇ ହବନି ଅଟୋମେଟିକ ସେ ଆସିବ ଏରି ଓ ଅଟୋମେଟିକାଲି ଆସିବ କିନ୍ତୁ ତାର ମେନ୍ ଯୋଉ ସ୍କେଲିଟନ୍ ଆପଣଙ୍କର ସେଟା ନି ପା ରେ ସା ଗା ରେ ଗାଦା ସେ ବନ୍ଦିଶ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସିଏ ଲିପିବଦ୍ଧ କରିଛନ୍ତି ଲିପିବଦ୍ଧ ହେଲାଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ୍ ସେଟା ଦୂର ହେଇଛି ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କ ଭିତରେ ଯେବେ କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ ପଲିସ୍କଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା ଆଉ ଭାସ୍କଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା ଭାସ୍କଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି ତା ଦେହରେ ବି ସାରେଗାମ ପାଦାନ ଲେଖାଯାଏ ତାଙ୍କ ପଦ୍ଧତିରେ କଣ ହୁଏ ଆମେ ଯଦି ସାରେଗାମ ଗୋଟିଏ ମାତ୍ରାରେ କହିବା ତାହେଲେ ସାରେଗାମ ଲେଖି ତା ତଳେ ଗୋଟେ ବନ୍ଧନୀ ଦବା ଗୋଟିଏ ବନ୍ଧନୀରେ ଚାରି ଜଣଙ୍କୁ ବାନ୍ଧି ଦବା ତ ଏକ ଦୋ ତିନ ଚାର ସାରେଗାମା ମାନେ ଆମେ ଗୋଟିଏ ମାତ୍ରାରେ ସାରେଗାମ କରୁଛେ ପଲିସ୍କନଙ୍କର ସେ ସିଷ୍ଟମ ନଥିଲା ସିଏ କଣ କରିଥିଲେ ୱେଷ୍ଟର୍ନ ମ୍ୟୁଜିକ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ କରିଥିଲେ ଦେଖନ୍ତୁ ସାରେଗାମା ସିଏ ଲେଖିଲେ ସାରେଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ମାନେ ଗୋଟାଏ ଲେଟରର ଯୋଉ ଭାଲ୍ୟୁଟା କେତେ 1.4 ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଧନୀ ତାପରେ ତ ଏ ସିଷ୍ଟମ ଲେଖୁଥିଲେ ଆଉ ଦି ଜଣଙ୍କର ବାର୍ ସିଷ୍ଟମ ସମାନ ଥିଲା ସବୁ ଜିନିଷ ସିଷ୍ଟମ ସମାନ ଥିଲା ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି କିଛି ସେମିତି ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି
1: ଆପଣ ତ ଖୁବ୍ ସୁନ୍ଦର ଭାତଖଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକରି କହିଦେଲେ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହୋଇଥିବେ ମଧ୍ୟ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳାକ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା ନମସ୍କାର
0: ନମସ୍କାର
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

ଶେଷହେଲା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ ସାମନ୍ତରାୟ। ଆକାଶବାଣୀ କଟକର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00।

ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ବର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଟୋଲ୍ ଫ୍ରି ନମ୍ବରଟି ଆଉ ଥରେ କହି ରଖୁଛୁ 1800117800। ଘୋଷଣାଟି ଏଇଠି ଶେଷ ହେଲା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ଦିନ

0: ନମସ୍କାର ଭଉଣୀ, ଆପଣ ସଭିଙ୍କୁ ସାରସ୍ୱତ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା। ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, କବିତା ମନର ଅକୁହ ଅନୁଭବର ସ୍ୱର। କବିତା ମନର ନିଭୃତ ନିରବତା ଭିତରେ ଲୁଚି ରହିଥିବା ଗୋଟିଏ ସୁନ୍ଦର ସଙ୍ଗୀତ, କେତେବେଳେ ତା ପୁଣି ନିରବ ଅଶ୍ରୁବିନ୍ଦୁ ଅଭିମାନର। ସତ କହିଲେ ଶବ୍ଦ ସବୁ ଯେତେବେଳେ ହୃଦୟକୁ ଛୁଇଁଯାଏ ସେତେବେଳେ ତାହା ପାଲଟିଯାଏ କବିତା। ସାହିତ୍ୟ ପତ୍ରିକାର ପ୍ରଥମ ଭାଗରେ ଶୁଣିବା କେତୋଟି କବିତା। ନିଜ ରଚନାରୁ କବିତାଗୁଡ଼ିକୁ ଆବୃତ୍ତି କରିଛନ୍ତି ସାବିତ୍ରୀ କବି।
1: କବିତା ଝିଅର ଫୁଲ ବଗିଚା। ଝିଅ ଏତେ ସୁନ୍ଦର, ଝିଅଠୁ ବେଶୀ ସୁନ୍ଦର ଆଉ କିଏ? ଝିଅ ଏତେ ସୁନ୍ଦର, ଝିଅଠୁ ବେଶୀ ସୁନ୍ଦର ଆଉ କିଏ? ଝିଅ ଫୁଲ ପରି ନା ଫୁଲ ଝିଅ ପରି? ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି। ଝିଅ ଫୁଲକୁ ଭଲ ପାଏ, ଫୁଲ ପରି ଦିଶେ, ଫୁଲ ପରି ହସେ, ଫୁଲ ପରି ବାସେ। ତା ନରମ ନରମ ହାତର ସ୍ପର୍ଶରେ ଫୁଲ ଗଛ ପୁନର୍ଜନ୍ମ ପାଏ। ଝିଅ ଫୁଲକୁ ଭଲ ପାଏ, ଫୁଲ ପରି ଦିଶେ, ଫୁଲ ପରି ହସେ, ଫୁଲ ପରି ବାସେ। ତା ନରମ ନରମ ହାତର ସ୍ପର୍ଶରେ ଫୁଲ ଗଛ ପୁନର୍ଜନ୍ମ ପାଏ। ତା ଫୁଲ ବଗିଚା ଏତେ ସୁନ୍ଦର, ଆଖି ଫେରେଇ ହୁଏନି। ସେ ଭୋକ ଶୋଷ ନିଦ ଭୁଲି ତା ବଗିଚାରେ ବସେ ଘଣ୍ଟା ଘଣ୍ଟା। କେଉଁ ଗଛର କେତୋଟି ଫୁଲ କଢ଼ ପତ୍ର ସବୁ ତା ହିସାବରେ ଥାଏ। ସେ ଗଛମାନଙ୍କୁ ଆଉଁସାଏ, ସେ ଗଛମାନଙ୍କୁ ଆଉଁସାଏ, ଫୁଲମାନଙ୍କୁ ଗେହ୍ଲା କରେ, ଓଠ ଛୁଆଏ। ତା ଆଖି ମୁଦି ହୋଇଯାଏ ଏକ ନିର୍ବଚନୀୟ ସୁଖଦ ଅନୁଭବରେ। ଝିଅ ସାରା ରାତି ସ୍ୱପ୍ନ ଦେଖେ ଫୁଲମାନଙ୍କୁ, ଝିଅ ସାରା ରାତି ସ୍ୱପ୍ନ ଦେଖେ ଫୁଲମାନଙ୍କୁ। ଫୁଲଟିଏ ମଉଳିଗଲେ ସେ କାନ୍ଦେ, ପତ୍ରଟିଏ ଝରି ପଡ଼ିଲେ ସେ କାନ୍ଦେ, ଟୁକୁରା ଟୁକୁରା ହୋଇ ଭାଙ୍ଗି ପଡ଼େ। ସେ ସ୍ୱପ୍ନରେ ଫୁଲମାନଙ୍କ ସହ ଖେଳେ, ବିଳିବିଳେଇ ହୁଏ, ସେମାନଙ୍କ ରଙ୍ଗ ପରଖେ। ତା ଚିତ୍ର ଖାତାରେ ଆଙ୍କେ କେତେ କେତେ ସୁନ୍ଦର ଫୁଲମାନଙ୍କର ଚିତ୍ର। ସେ

ସ୍ୱପ୍ନରେ ଫୁଲମାନଙ୍କ ସହ ଖେଳେ, ବିଳି ବିଳେଇ ହୁଏ, ସେମାନଙ୍କ ରଙ୍ଗ ପରଖେ, ତା ଚିତ୍ର ଖାତାରେ ଆଙ୍କେ କେତେ କେତେ ସୁନ୍ଦର ଫୁଲମାନଙ୍କ ଚିତ୍ର। ଫୁଲ ତା ଆତ୍ମା, ତା ଜୀବନ। ଝିଅର ସକାଳ ହୁଏ ଫୁଲଙ୍କ ଗହଣରେ ସଞ୍ଜବି, ଝିଅର ସକାଳ ହୁଏ ଫୁଲଙ୍କ ଗହଣରେ ସଞ୍ଜବି। ସେ କ'ଣ କହେ ଫୁଲମାନଙ୍କୁ, ଫୁଲମାନେ କ'ଣ କହନ୍ତି ଚୁପି ଚୁପି ତା କାନରେ, ସେ କ'ଣ କହେ ଫୁଲମାନଙ୍କୁ, ଫୁଲମାନେ କ'ଣ କହନ୍ତି ଚୁପି ଚୁପି ତା କାନରେ। ଝିଅ ଏତେ ହସେ, ହସି ହସି ବେଦମ ହୁଏ, ଫୁଲମାନେ ଖୁସିରେ ଉଛୁଳନ୍ତି, ଗଛମାନେ କୁରୁଳି ଉଠନ୍ତି ତା ଛୁଆଁରେ। ଝିଅ କ'ଣ ଫୁଲମାନଙ୍କର ମା କି, ଝିଅ କ'ଣ ଫୁଲମାନଙ୍କର ମା କି। ଋତୁ ବଦଳେ, ବଗିଚାର ଚେହେରା ବି ବଦଳିଯାଏ, ନୂଆ ନୂଆ ଫୁଲକଡ଼ ନଦୀ ହୋଇଯାଏ ଝିଅ ଆଖିରେ ନୂଆ ନୂଆ ରଙ୍ଗୀନ ସ୍ୱପ୍ନ ପରି। ଋତୁ ବଦଳେ, ବଗିଚାର ଚେହେରା ବି ବଦଳିଯାଏ, ନୂଆ ନୂଆ ଫୁଲକଢ଼ ନଦୀ ହୋଇଯାଏ ଝିଅ ଆଖିରେ ନୂଆ ନୂଆ ରଙ୍ଗୀନ ସ୍ୱପ୍ନ ପରି। ଜୀବନ କ'ଣ ଝିଅର ଫୁଲ ବଗିଚା, ଜୀବନ କ'ଣ ଝିଅର ଫୁଲ ବଗିଚା, ଫୁଲ ବଗିଚା କ'ଣ ଝିଅର ହାତ ଅଙ୍କା ଛବି। ଜୀବନ କ'ଣ ଝିଅର ଫୁଲ ବଗିଚା, ଫୁଲ ବଗିଚା କ'ଣ ଝିଅର ହାତ ଅଙ୍କା ଛବି। ତାର ଏ ଭାବପ୍ରବଣତା ଅନ୍ୟମାନଙ୍କୁ ଖୁବ୍ ନିରର୍ଥକ ମନେ ହୁଏ, କହନ୍ତି ଇଏ ଦ୍ୱିତୀୟ ସଂସ୍କରଣ ତା ମାର। ମୁଁ କହେ ସେ ସୁନ୍ଦର ଫୁଲଟିଏ ତା ବଗିଚାର। ତାର ଏ ଭାବପ୍ରବଣତା ଅନ୍ୟମାନଙ୍କୁ ଖୁବ୍ ନିରର୍ଥକ ମନେ ହୁଏ, କହନ୍ତି ଇଏ ଦ୍ୱିତୀୟ ସଂସ୍କରଣ ତା ମାର। ମୁଁ କହେ ସେ ସୁନ୍ଦର ଫୁଲଟିଏ ତା ବଗିଚାର। ସ୍ୱର୍ଗର ନନ୍ଦନକାନନ ମୁଁ ଦେଖିନାହିଁ, ସ୍ୱର୍ଗର ନନ୍ଦନକାନନ ମୁଁ ଦେଖିନାହିଁ, ଅପ୍ସରୀ ଓ ଇନ୍ଦ୍ରପୁରୀ କଥା ମୁଁ ଶୁଣିଛି। ଏସବୁର ସଠିକ୍ ସଂଜ୍ଞା ହୁଏତ କହିପାରିବ ଝିଅ, ତା ଫୁଲ ବଗିଚା କ'ଣ ସ୍ୱର୍ଗ କି, ଝିଅ କ'ଣ ସତରେ ଅପ୍ସରୀ, ତା ସ୍ୱପ୍ନର ଘର କ'ଣ ସ୍ୱର୍ଗର ଇନ୍ଦ୍ରପୁରୀ। ଏସବୁର ସଠିକ୍ ସଂଜ୍ଞା ହୁଏତ କହିପାରିବ ଝିଅ, ତା ଫୁଲ ବଗିଚା କ'ଣ ସ୍ୱର୍ଗ କି, ଝିଅ କ'ଣ ସତରେ ଅପ୍ସରୀ, ତା ସ୍ୱପ୍ନର ଘର କ'ଣ ସତରେ ସ୍ୱର୍ଗର ଇନ୍ଦ୍ରପୁରୀ। ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି, ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି। କବିତାର ଶୀର୍ଷକ ତମ ସହରର ଖରା। ତମ ସହରର ଖରା ଏତେ ମିଠା, ତମକୁ ବିଶ୍ୱାସ ନହେଲେ ବି ସତ ମୁଁ ଆଜି ତମ ସହରରେ। ତମ ସହରର ଖରା ଏତେ ମିଠା, ତମକୁ ବିଶ୍ୱାସ ନହେଲେ ବି ସତ ମୁଁ ଆଜି ତମ ସହରରେ। କେଉଁ ପ୍ରାଚୀନ କାଳରୁ ତମ ସହର ସହ ମୋର ସମ୍ପର୍କ, ଯେଉଁ ସମ୍ପର୍କର ନାଁ ନାହିଁ ଇତିହାସ ବହିରେ, ଅଥଚ କେତେ ଆପଣାର ଲାଗେ ତମ ସହର, କାହିଁକି ନିଜର ଲାଗନ୍ତି ସେଠାକାର ଲୋକବାକ, କୋଠାବାଡ଼ି, ରାସ୍ତାଘାଟ, ଗଛପତ୍ର, ନୀଳରଙ୍ଗୀ ମେଘର ପ୍ରହର। କେଉଁ ସବୁଜ ମାୟାରେ ମୁଖର ହୋଇଉଠେ ସେଠାକାର ସଞ୍ଜ ସକାଳ ଖରାବେଳ ବହୁବର୍ଣ୍ଣା ଚିତ୍ରିତ ପ୍ରାଚୀର। ସାରା ସହର ବୁଲିଲି, ସାରା ସହର ବୁଲିଲି, ଲାଗିଲା ବହୁତ ପୂର୍ବରୁ କେହି ଜଣେ ଜାଣିଛି କି ମୁଁ ଆସିବା ଖବର। ଲାଗିଲା ପତ୍ରଙ୍କ ଫାଙ୍କରେ ମେଘ ଉହାଡ଼ରେ ହାଲକା ହାଲକା ଖରାର ଚଦର ଭଳି କେହି ଜଣେ ଲୁଚି ଲୁଚି ଦେଖୁଛି କି ମୋତେ। ବାଟହୁଲା ପକ୍ଷୀକୁ ପଚାରୁଛି କି ଅନ୍ଧାରରେ ଦାଉ ଦାଉ ଜଳୁଥିବା ଦୂରନ୍ତ ସ୍ମୃତିମାନଙ୍କ କଥା, ରଖୁଛି କି ମୋ ଅପ୍ରତ୍ୟାଶିତ ଯାତ୍ରା ଉପରେ ନଜର। ତମ ସହରରେ ପାଦ ଦେଲା ମାତ୍ରେ ମୁଁ ସର୍ବାଙ୍ଗ ଥରିଲା, ତମ ସହରରେ ପାଦ ଦେଲା ମାତ୍ରେ ମୋ ସର୍ବାଙ୍ଗ ଥରିଲା, ପ୍ରଶ୍ୱାସ ଓ ନିଶ୍ୱାସର ବେଗ ବଢ଼ିଗଲା, ଅସୀମ ନିରବତା ଭାଙ୍ଗିରୁଜି ଚୁର୍ମାର, ମୋ ରକ୍ତରେ ହାଲକା ବିସ୍ଫୋରଣ, ଶାଗୁଆ ନିଆଁରେ ଦିକ୍ ଦିକ୍ ଜଳୁଥିଲା ଦେହ ମନ ପ୍ରାଣ। ଲାଗିଲା କେହି ଜଣେ ଲୁଚି ଲୁଚି ଛୁଇଁ ଦେଉଛି କି ମୋତେ, ଦୁଷ୍ଟ ପବନ ପରି ତା ଉଷ୍ମ ଆଲିଙ୍ଗନରେ ମୋର ଚେତା ବୁଡ଼ିଗଲା ଓ ମୁଁ ଭୁଲିଗଲି ମୁଁ କେଉଁ ଗ୍ରହର ପକ୍ଷୀ, କେଉଁଠି ମୋ ଘର। ଆଜି ସାରାଦିନ ବିତିଲା ମୋର ତମ ସହରରେ, ଆଜି ସାରାଦିନ ବିତିଲା ମୋର ତମ ସହରରେ, କାହା ମିଠା ଅପେକ୍ଷାରେ ତିଳ ତିଳ ହୋଇ ଜଳିଲି ଓ ଭାବିଲି ତମେ ମୁହଁରେ ନ ମାନିଲେ ବି କେତେ ଚାହୁଁନଥିଲ ସାମ୍ନାରେ ଅଙ୍କା ଯାଇଥିବା ସୀମାରେଖା ଡେଇଁ ନାଇଁ ଆମେ ଉଡ଼ିଯିବା ଆକାଶ ମୁହଁ। ଆଜି ସାରାଦିନ ବିତିଲା ମୋର ତମ ସହରରେ, କାହା ମିଠା ଅପେକ୍ଷାରେ ତିଳ ତିଳ ହୋଇ ଜଳିଲି ଓ ଭାବିଲି ତମେ ମୁହଁରେ ନ ମାନିଲେ ବି କେତେ ଚାହୁଁନଥିଲ ସାମ୍ନା।

ରେ ଅଙ୍କା ଯାଇଥିବା ସୀମାରେଖା ଡେଇଁ ଡାଇଁ ଆମେ ଉଡ଼ିଯିବା ଆକାଶ ମୁହାଁ। ଯଦିଓ ମୁଁ ଜାଣେ ଆମର କଦାପି ଭେଟ ହେବ ନାହିଁ ଏ ଜନ୍ମରେ, ଯଦିଓ ମୁଁ ଜାଣେ ଆମର କଦାପି ଭେଟ ହେବ ନାହିଁ ଏ ଜନ୍ମରେ ଓ ଆଜିଠାରୁ ବହୁ ଜନ୍ମ ପରେ, ତଥାପି ମୁଁ ଶହ ଶହ ଥର ଯାଉଥିବି ତମ ସହରକୁ, ତଥାପି ମୁଁ ଶହ ଶହ ଥର ଯାଉଥିବି ତମ ସହରକୁ ଭିନ୍ନ ଭିନ୍ନ ବାହାନାରେ, ମୋ କଳ୍ପନା ଭିତରେ ଆବିଷ୍କାର କରୁଥିବି ତମକୁ ଅପୂର୍ବ ମୁଦ୍ରାରେ, ମୋ କଳ୍ପନା ଭିତରେ ଆବିଷ୍କାର କରୁଥିବି ତମକୁ ଅପୂର୍ବ ମୁଦ୍ରାରେ। ଯଦିଓ ତମେ ମୋତେ ଖୋଜୁଥିବ ବୁଲି ବୁଲି ଟ୍ରାଫିକ୍ ଛକ, ସିନେମା ହଲ୍, ସାମ୍ନା ଗଳି, ଗୀତ ସ୍କୁଲ, ପୁରୁଣା ବସ୍ଷ୍ଟାଣ୍ଡ, ବହି ଦୋକାନ ଓ ସହରର ଠିକ୍ ମଝାମଝିରେ ଥିବା ମନ୍ଦିରର ଫାଟକ ସାମ୍ନାରେ, ମୁଁ ଜାଣେ ତମେ କାହିଁକି ମୋ ଖବର ପଚାର, ମୁଁ ଜାଣେ ତମେ କାହିଁକି ମୋ ଖବର ପଚାର, ବୁଲେଇ ବଙ୍କେଇ ବାଟଗଲା ଲୋକ, ଆମ ଗାଁ ଡାକବାଲା ଓ ଚିହ୍ନା ଅଚିହ୍ନା ସହଯାତ୍ରୀଙ୍କୁ, ମୁଁ ଜାଣେ ତମେ କାହିଁକି ଚାଲୁ ଚାଲୁ ବାରମ୍ବାର ପଛକୁ ଫେରି ଫେରି ଚାହୁଁଥାଅ ଶୂନଶାନ ରାସ୍ତାରେ, ଓ ଅନେକ ଅନୁତ୍ତରିତ ପ୍ରଶ୍ନର ଉତ୍ତର ପାଖରେ ଛୋଟ କମାଟିଏ ହୋଇ ଅଟକି ଯାଅ। ମୁଁ ଜାଣେ ତମେ କାହିଁକି ଚାଲୁ ଚାଲୁ ବାରମ୍ବାର ପଛକୁ ଫେରି ଫେରି ଚାହୁଁଥାଅ ଶୂନଶାନ ରାସ୍ତାରେ, ଓ ଅନେକ ଅନୁତ୍ତରିତ ପ୍ରଶ୍ନର ଉତ୍ତର ପାଖରେ ଛୋଟ କମାଟିଏ ହୋଇ ଅଟକି ଯାଅ। ଯଦିଓ ମୁଁ ମୁହଁ ଫୁଟାଣି ମାରେ ନିଜ ପାଖରେ ଓ କହେ ତମ ସହ ବିଲକୁଲ କିଛି ବୋଲି କିଛି ନାହିଁ ପରିଚୟ ମୋର, ପୁଣି ଛାତି ଭିତରେ କାହା ପାଇଁ ଏ ଧକ୍ ଧକ୍, ହୃଦୟ ଭିତରେ ଏ ଡେଣା ଫଡ଼ ଫଡ଼ କାହାର। ଜନ୍ମ ପରେ ଜନ୍ମ ଆମେ ପରସ୍ପରକୁ ଖୋଜୁଥିବା, ଜନ୍ମ ପରେ ଜନ୍ମ ଆମେ ପରସ୍ପରକୁ ଖୋଜୁଥିବା, ଝୁରୁଥିବା ଓ ବଞ୍ଚୁଥିବା ସରିବା ଯାଏ ଆମ ଆଖିର ଶେଷ ବୁନ୍ଦା ଲୁହ ଓ ତମାମ ଆୟୁକାଳ, ଆମ ଆଖିର ଶେଷ ବୁନ୍ଦା ଲୁହ ଓ ତମାମ ଆୟୁକାଳ। ମୋ କବିତାର ଶୀର୍ଷକ ସ୍ୱପ୍ନ ପୁରୁଷ। ମୁଁ କେମିତି ଜାଣିଥାନ୍ତି ତମେ ମୋତେ ଏତେ ଖୋଜୁଥିଲ, ଖରା ତରାରେ ଝାଳନାଳ ହୋଇ ରକ୍ତକୁ ପାଣି କରି ସମସ୍ତଙ୍କ ଅଲକ୍ଷ୍ୟରେ ଆଖି କୋଣରୁ ଝରି ପଡ଼ୁଥିବା ଲୁହକୁ ଲୁଚେଇ ଦିନ ଦିନ ବର୍ଷ ବର୍ଷ ତମାମ ଜୀବନ। ମୁଁ ତୁମକୁ କେତେ ଲୋଡ଼ୁଥିଲି, ମୁଁ ତୁମକୁ କେତେ ଲୋଡ଼ୁଥିଲି, ନିଜ ଛଡ଼ା କାହାକୁ ବା କହିପାରିଥାନ୍ତି ସେ କଥା, କାହାକୁ ବା ଦେଖେଇ ପାରିଥାନ୍ତି ନୀଳବର୍ଣ୍ଣ ରକ୍ତରେ ତିଆରି ସେ ଗୋପନ କ୍ଷତ, ଯେଉଁ ନିଆର ରଙ୍ଗରେ ଟହ ଟହ ଦିଶୁଛି ପଳାଶ ବଣ, ମୁଁ ଯେଉଁ ମୁଦ ଦେଇ ସାଇତି ରଖିଛି ତାକୁ ଜହ୍ନର ଫରୁଆ ଭିତରେ, ତମ ନଥିବାପଣର ଭୟଙ୍କର ଅନ୍ୟମନସ୍କତା, ତମ ନଥିବାପଣର ଭୟଙ୍କର ଅନ୍ୟମନସ୍କତା ତରଳି ଯାଉଥିବା ସବୁ ଆରମ୍ଭ ଓ ଶେଷକୁ ଅର୍ଥପୂର୍ଣ୍ଣ କରି ସେ ନିଆଁ ବାସୁଛି ମହ ମହ। ମୁଁ କେମିତି ଜାଣିଥାନ୍ତି ଯେତେ ରୋକିଲେ ବି ମୋ ଆଖି ଲୁହ ସବୁ ବର୍ଷା ବୁନ୍ଦା ହୋଇ ଝରି ପଡ଼ିବ ସଫା ଧଳା ଫୁଲ ପରି ଦିଶୁଥିବା ତମ ଆକାଶରେ। ମୁଁ କେମିତି ଜାଣିଥାନ୍ତି ଯେତେ ରୋକିଲେ ବି ମୋ ଆଖି ଲୁହ ସବୁ ବର୍ଷା ବୁନ୍ଦା ହୋଇ ଝରି ପଡ଼ିବ ସଫା ଧଳା ଫୁଲ ପରି ଦିଶୁଥିବା ତମ ଆକାଶରେ, ଓ ତମେ ସେ ଲୁହର ନଈରେ ବୁଡ଼ିଯିବା ବେଳେ ମୁଁ ତମର ଶେଷ ଉଦ୍ଧାରକାରୀ ହୋଇ ଠିଆ ହୋଇଥିବି।

0: ମୁଁ ଗ୍ରୀଷ୍ମର ମଧ୍ୟାହ୍ନରେ ଦୋଳକାଏ ଶୀତଳ ପବନ, କାକର ବୁନ୍ଦାରେ ଚିକ୍ମିକ୍ କରୁଥିବା ରାତି ଶେଷ ନୀଳ ଅବଶୋଷ, କାକର ବୁନ୍ଦାରେ ଚିକ୍ମିକ୍ କରୁଥିବା ରାତି ଶେଷ ନୀଳ ଅବଶୋଷ।
1: ଭଉଣୀ, କ୍ଷୁଦ୍ରଗଳ୍ପଟିଏ କେବଳ ଗୋଟିଏ କାହାଣୀ ବୋଲି ନୁହେଁ, ବରଂ ଏହା ଜୀବନର ଛୋଟ ଛୋଟ ଅନୁଭବର ଆଇନା ସଦୃଶ୍ୟ। ଗପ କେତେବେଳେ ଓଠରେ ହସଧାରେ ଖେଳେଇଦିଏ ତ ପୁଣି କେବେ ଆଖି ଭିଜେଇ ଦେଇଯାଏ। ଗପର ସବୁଠାରୁ ସୁନ୍ଦର କଥା ହେଉଛି ଯେ ଏହା ଶେଷ ହେବା ପରେ ମଧ୍ୟ ମନରେ କେମିତି ଗୋଟିଏ ଅଲିଭା ଛାପ ଛାଡ଼ିଯାଏ। ସାହିତ୍ୟ ପତ୍ରିକାର ଦ୍ୱିତୀୟ ଭାଗରେ ଏଥର ଶୁଣିବା ଭଉଣୀ ଗପଟିଏ, ନିଜ ରଚନାରୁ ଗପଟିକୁ ପଢ଼ି ଶୁଣାଉଛନ୍ତି ଗାଳ୍ପିକା ଇନ୍ଦିରା ଦାସ।
2: ଗପର ନାଁ ଗପ ହେଲେ ବି ସତ। December 22 ତାରିଖ ଇରାର ଆଖି ଅଟକିଗଲା କ୍ୟାଲେଣ୍ଡରର ସେଇ ତାରିଖ ପାଖରେ। ଏଇ ଦିନଟା ପାଖରେ କାହିଁକି ଜାଣି ଉଭା ହେଇଯାଏ ସେଇ ଗୋଟିଏ ଦୃଶ୍ୟ, କାନରେ ପ୍ରତିଧ୍ୱନିତ ହୁଏ ସେଇ ଗୋଟିଏ ସ୍ୱର, ସେ ସ୍ୱର ଡକ୍ଟର ବ୍ୟାସଙ୍କର, ଟାଟା ମେମୋରିଆଲ କ୍ୟାନ୍ସର ଇନଷ୍ଟିଚ୍ୟୁଟର ଗଳା ଛାତି ବିଭାଗର ବିଶେଷଜ୍ଞ ଡାକ୍ତର, ତୀକ୍ଷ୍ଣ ଆଖି, ପିନ୍ ପତଳା ସାହେବ ଭଳି 5 ଫୁଟର ମଣିଷ, ବୟସ ଅପେକ୍ଷା ଅଧିକ ଗମ୍ଭୀର, 3 ଦିନ କେବଳ ଟାଟା ମେମୋରିଆଲରେ ରୁହନ୍ତି, ବାକି ଦିନଗୁଡ଼ିକ ଦେଶର ବିଭିନ୍ନ ଜାଗାକୁ ଯାଆନ୍ତି। ସେ ଅଧିକ ଗମ୍ଭୀର ସ୍ୱରରେ କହୁଥିଲେ, ଆପଣଙ୍କ ସହ କିଏ ବୟସ୍କ ବ୍ୟକ୍ତି ଅଛନ୍ତି, ଡାକି ଦିଅନ୍ତୁ, କିଛି କହିବାର ଅଛି। ପ୍ରତିଥର ଭଳି ରେଡିଏସନ୍ ଦେବା ପରେ ପରେ ଶେଷ ପରୀକ୍ଷା କରାଇ ଔଷଧ ଓ ଆସିବା ପାଇଁ ଆଗାମୀ ତାରିଖ ନେବା ପାଇଁ ଇରା ଯାଇଥିଲା। ବାହାରେ ରୋଗୀଙ୍କ ଅପେକ୍ଷା ଗୃହରେ ଚେୟାର ଉପରେ ବସିଥିଲେ ମନୀଷ। ଇରା ପରିଚୟ ଦେଲା, ସାର୍ ମୁଁ ତାଙ୍କର ସ୍ତ୍ରୀ, ଯାହା କହିବାର ଅଛି କୁହନ୍ତୁ। କ୍ଷଣକାଳ ସ୍ତବ୍ଧ ହୋଇ ଚାହିଁଲେ ଡକ୍ଟର ବ୍ୟାସ। 30 ବର୍ଷର ପତଳା ଝିଅଟି ରୋଗୀର ସ୍ତ୍ରୀ ବୋଲି ବୋଧେ ବିଶ୍ୱାସ କରିପାରୁନଥିଲେ। ଏ ପର୍ଯ୍ୟନ୍ତ ବର୍ଷେ ହେଲାଣି ଏ ଝିଅଟି ରୋଗୀ ସହିତ ଆସେ, ଅପରେସନ୍ ସମୟରେ ବେଡ୍କୁ ଆସିବା ପର୍ଯ୍ୟନ୍ତ, ଏନକ୍ୱାରିରୁ ଲିଫ୍ଟ ପର୍ଯ୍ୟନ୍ତ ଦୌଡ଼ଥାଏ, ହାତ ଧରି ରାସ୍ତା ପାର କରାଇ ରେଡିଏସନ୍ ଥିଏଟରକୁ ନେଉଥାଏ। ସାରା ରାତି ରୋଗୀ ଶୋଇବା ଯାଏ ଚାହିଁ ବସିଥାଏ, କେବେ ମଧ୍ୟ ଥକି ପଡ଼ିବାର କେହି ଦେଖିନାହାନ୍ତି। ପାଖରେ ବେଳେବେଳେ ଜଣେ ବୟସ୍କ ବ୍ୟକ୍ତିଟିଏ ବୁଝାବୁଝି କରୁଥାଏ। ଏ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ରୋଗୀର ସାନ ଭଉଣୀ କି ସମ୍ପର୍କୀୟ ବୋଲି ଭାବୁଥିଲେ, ତେଣୁ ଏତେ ବଡ଼ ନିର୍ମମ କଥା ସେ କେମିତି କହିବେ ବୋଲି ଦୋହରାଇଲେ। ଆପଣ କ'ଣ ଏକା ଆସିଛନ୍ତି, ଆଉ କେହି ବୟସ୍କ ବ୍ୟକ୍ତି ଆପଣଙ୍କ ସହ ଆସିନାହାନ୍ତି? ଇରା ଭାବୁଥିଲା ଆଉ କିଏ ଆସିଥାନ୍ତା। ଲଳିତ ଚର୍ମ, ଶୀର୍ଣ୍ଣ ତନୁ, ଧୂମ୍ରାବ କୋଟରାଗତ ଆଖିରେ ପୁଅର ଫେରିବା ରାସ୍ତାକୁ ଚାହିଁ ବସିଥିବା ଶ୍ୱଶୁର, ନା ଏପର୍ଯ୍ୟନ୍ତ ସ୍କୁଲ ମାଡ଼ିନଥିବା 4 ବର୍ଷର ପୁଅ କି 6 ବର୍ଷର ଝିଅ। ମ୍ଲାନ ହସି କହିଲା, ନା ସାର୍, ମୁଁ କେବଳ ଏକା, ଆପଣ ଯାହା କହିବା କଥା କୁହନ୍ତୁ, ମୁଁ ସବୁ ବୁଝିଯିବି। ଡାକ୍ତର ଥରେ ତାର ମୁହଁକୁ ଚାହିଁଲେ, ପୁଣି ଥରେ ରୋଗୀର ଫାଇଲକୁ ଚାହିଁଲେ। ବର୍ଷାଯାକର ରିପୋର୍ଟ, ଅପରେସନ୍, ରେଡିଏସନ୍ର ବିବରଣୀ ସେଥିରେ ଥାକ ପରେ ଥାକ ଲେଖା ରହିଛି। ରୋଗୀର ପରିଚୟ ପାଖରେ ଅଟକି ଯାଇ କହିଲେ, ଆପଣଙ୍କ ସ୍ୱାମୀ ଜଣେ ସରକାରୀ ଅଫିସର, ତାଙ୍କର ପେନ୍ସନ୍ ପାଇଁ ଆଗରୁ ଅନେକ କାମ କରିବାକୁ ପଡ଼ିବ, ତେଣୁ ଖୁବ୍ ଶୀଘ୍ର ତାଙ୍କୁ ନେଇଯାଆନ୍ତୁ। ଇରା କହୁଥିଲା, ସାର୍ ତାଙ୍କୁ ବହୁତ କଷ୍ଟ ହେଉଛି, ସାରା ରାତି ଶୋଇପାରୁନାହାନ୍ତି, କିଛି ବି ଖାଇପାରୁନାହାନ୍ତି, ସହଜେ ତ ରେଡିଏସନ୍ ପରେ ମୁହଁରୁ ଲାଳ ସବୁ ବାହାରି ତାଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଡାକ୍ତର ଟିକେ ରୁକ୍ଷ ଭାବରେ କହିଲେ, ଏଥର ସେ ଶୋଇଯିବେ, ଆପଣଙ୍କୁ ଆଉ ଆସିବା ଦରକାର ପଡ଼ିବ ନାହିଁ, ଆପଣଙ୍କ ହାତରେ ମାତ୍ର ମାସଟିଏ ସମୟ ଅଛି। ଇରା ଆଶ୍ଚର୍ଯ୍ୟ ହେଲା, ଡାକ୍ତର ତାଙ୍କୁ ଔଷଧ ଦେବା ବଦଳିଲେ ଅଫିସ କାଗଜ ପେନ୍ସନ୍ ପାଇଁ ପ୍ରସ୍ତୁତି ଏବଂ ନ ଆସିବା କଥା କହୁଛନ୍ତି କାହିଁକି। ଅତି ବିକଳ ଭାବେ କହିଲା, ମୁଁ ବୁଝିପାରୁନି ସାର୍, ମୋତେ କାହିଁକି ଶୀଘ୍ର ନେଇଯିବାକୁ କହୁଛନ୍ତି। ଡାକ୍ତର ମୁହଁ ତଳୁ କଲେ, ଆଖିରୁ ଚଷମା ଓହ୍ଲାଇ ପୁଣି ଥରେ ପିନ୍ଧିଲେ, ପୁଣି ସବୁ କାଗଜପତ୍ରକୁ ରଖି କହିଲେ, ଆମର ସବୁ ପରିଶ୍ରମ ସତ୍ତ୍ୱେ 2-2 ଥର ଅପରେସନ୍ ରେଡିଏସନ୍ ପରେ ବି ରୋଗୀର ଗଳା ଛାତି ସବୁକୁ କ୍ୟାନ୍ସରର ଜୀବାଣୁ ମାଡ଼ିଗଲାଣି, ଆଉ ଅଧିକା ଦିନ ସେ ବଞ୍ଚିବେ ନାହିଁ। ଏଇ କେତେଟା ଦିନ ତାଙ୍କୁ ଘରକୁ ନେଇ ପରିବାର ସହ ରଖନ୍ତୁ। ହଠାତ୍ ଇରା ଛାତି ଭିତରେ ଏକ ନିରବ ବିସ୍ଫୋରଣ ଲାଗିଲା, ଚୋରାବାଲିର ଭଉଁରୀ ଭିତରେ ଠିଆ ହୋଇଛି, ପାଦ ତଳକୁ ତଳକୁ ଧସି ଧସି ଯାଉଛି, ମୁଣ୍ଡ ଉପରେ ଆକାଶ ଖଣ୍ଡ ଖଣ୍ଡ ହୋଇ ଛିଡ଼ି ପଡ଼ୁଛି, ସମୁଦ୍ରର ପାଣି

ସୁନାମି ପରି ମାଡ଼ି ଯାଉଛି, ଗିଳି ଦଉଛି ତାର ସମଗ୍ର ପୃଥିବୀକୁ। ତାର ଆଖି ଆଗରେ ଅନ୍ଧାର ଛାଇଗଲା। ପାଖରେ ଖାଲି ଥିବା ଚେୟାରରେ କିଛି ସମୟ ବସିଗଲା। ଡାକ୍ତର ତାର ମୁହଁକୁ ଚାହିଁଲେ, ପାଖରେ ଥିବା ପାଣି ଗ୍ଲାସ୍ ତା ହାତକୁ ବଢ଼ାଇ ଦେଲେ। ଇରାର ମନେ ପଡ଼ିଲା, ଅତି ବିକଳ ଭାବେ ସେଠି ଅନେଇ ବସି ମନେ ମନେ ପ୍ରାର୍ଥନା କରୁଛି ମନୀଷ, କ'ଣ ଯାଇ କହିବ। ଥର ଥର ଗଳାରେ କହିଲା, ସାର୍ ମୋର ଟ୍ରେନ୍ ରିଜର୍ଭେସନ୍ ଟିକେଟ୍ ଆର ସପ୍ତାହ 30 ତାରିଖରେ ଅଛି, ମୁଁ ନେଇପାରିବି ତ? ଫ୍ଲାଇଟ୍ ଟିକେଟ୍ ପାଇଁ ମୋ ହାତରେ ପଇସା ନାହିଁ। କୁହନ୍ତୁ, 7 ଦିନ ସେ ବଞ୍ଚିବେ ତ? ଡାକ୍ତରଙ୍କ ମୁହଁ କରୁଣ ଦିଶିଲା, ଟିକେ ଥମଥମ୍ ହେଇଗଲି। ତାଙ୍କୁ ଲାଗିଲା ଜମକୁ କାତର ହୋଇ ଆୟୁଷ ମାଗୁଥିବା ନାରୀଟିଏ। ସେ କହିଲେ, ନିଜେ ସବଳ ହୁଅନ୍ତୁ, 7 ଦିନ ନୁହେଁ, ମାସେ ସମୟ ଅଛି, ଆପଣ ଟ୍ରେନ୍ରେ ନେଇଯାଆନ୍ତୁ। ଇରା ଠିଆ ହେଲା, କହିଲା, ସାର୍ ମୋ କଥା ଛାଡ଼ନ୍ତୁ, ଯଦି ପେସେଣ୍ଟକୁ କହିବି ତାଙ୍କ ପାଇଁ ଆଉ ଏ ସଂସାରରେ କିଛି ଔଷଧ ନାହିଁ, ହୁଏତ ସେ ଏଇଠି ଟଳି ପଡ଼ିବେ, ଅନ୍ତତଃ କିଛି ମେଡ଼ିସିନ୍ ଲେଖିଦିଅନ୍ତୁ, ମୁଁ ମିଛ କହି ତାଙ୍କୁ କିଛି ବାଟ ନେଇପାରିବି। ପ୍ରତିଦିନ ମୃତ୍ୟୁକୁ ଭେଟୁଥିବା ଡାକ୍ତର ବୋଧେ ବୁଝିପାରିଲେ। ରୋଗୀର ଫାଇଲରେ କିଛି ପେନ୍ କିଲର ଓ ନିଦ ବଟିକା ଲେଖିଲେ, କହିଲେ କିଛି ସମୟ ପାଇଁ ଆରାମ ଦେଇପାରେ। ଲାଗିଲା ସତେ ଯେପରି ଅପ୍ରିୟ ସତ୍ୟ କଥା କହି କଷ୍ଟ ଦେଲା ଭଳି ତାଙ୍କ ଆଖିରେ ବିଷାଦର ଛାଇ। ଲେଖୁଥିବା କଲମକୁ ଡଷ୍ଟବିନ୍ରେ ଟେବୁଲ ତଳକୁ ଫିଙ୍ଗିଦେଲେ। ହୁଏତ ମନୀଷର ଆୟୁଷ ଭଳି ତା ଦେହରୁ କାଳିବୋଧେ ସରିଯାଇଥିଲା। ଧୀରେ ଧୀରେ ଇରା ଉଠିଲା, ଲୁହ ପୋଛିଦେଲା ଆଖିରୁ କବାଟ ଖୋଲିବା ଆଗରୁ। ବାହାରକୁ ଆସି ଦେଖିଲା, ଅପେକ୍ଷା କରି କରି ଅପେକ୍ଷା କକ୍ଷରେ ଶୋଇପଡ଼ିଥିଲେ ମନୀଷ। କିଛି ସମୟ ସ୍ଥିର ହୋଇ ଚାହିଁଲା ଇରା, ମନୀଷର ଜୀବନ ଦାରୁରେ କେଉଁ ଅତଳରେ କ୍ଷୟର ଘୁଣ ପୋକଟିକ ଟିକ୍ ଟିକ୍ କରି ଖାଇ ଚାଲିଛି। ଭୂପତିତ କରିଦେଇଛି ଉଜ୍ଜଳ ସମ୍ଭାବନା ଥିବା ଜଣେ ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ାବିତ୍ର ଜୀବନକୁ। କଳା ପଡ଼ିଯାଇଛି ଶରୀର, 40 ବର୍ଷର ଶରୀର 70 ବର୍ଷର ଜୀବନର ରୂପ ନେଇଛି। ଅତି ରୁକ୍ଷ ଭାବରେ ବଢ଼ିଯାଇଛି ନିଶ ଆଉ ଦାଢ଼ି। ମୁଣ୍ଡକୁ ଛାଉଳେଇ ଦେଲା ଇରା, ଓଦା ଗାମୁଛାରେ ମୁହଁ ପୋଛିଦେଲା। ଉଠି ବସିଲେ ମନୀଷ, କହିଲେ, ଆଖି ଟିକେ ଲାଗିଯାଇଥିଲା, ଡାକ୍ତର ପୁଣି କେବେ ତାରିଖ ଦେଲେ? ଇରା ହସିଲା, କାନ୍ଦୁରା ସ୍ୱରକୁ ଚାପି ରଖି ଜୋରରେ କହିଲା, ପ୍ରତିଥର ଫଳି 3 ମାସ ପରେ। ଏଥର କିନ୍ତୁ ଖୁବ୍ କମ୍ ମେଡ଼ିସିନ୍ ଲେଖିଛନ୍ତି, ଏହାପରେ ଆଉ ମେଡ଼ିସିନ୍ ଦରକାର ପଡ଼ିବ ନାହିଁ। ମନୀଷ ହସିଲେ, କହିଲେ, ମୁଁ ଜାଣିଥିଲି ତୁମେ ମୋତେ ବଞ୍ଚେଇ ଦେବ, ଏ ରୋଗରୁ କେହି କ'ଣ ବଞ୍ଚେ। ଇରା ହାତ ଧରିଲା ମନୀଷର, ଧୀରେ ଧୀରେ 4 ନମ୍ବର ଲିଫ୍ଟ ପାଖକୁ ଯାଇ ତଳକୁ ଆସିବା ପାଇଁ ସୁଇଚ୍ ଟିପିଲା। ମନୀଷ କହୁଥିଲେ, ହାତରେ 7 ଦିନ ସମୟ ଅଛି, ଏଥର ପିଲାମାନଙ୍କୁ ଜିଦ୍ କରି ଆଣିଛି, ହାଜିଆଲି ଯିବା। ମୁଁ ପ୍ରାର୍ଥନା କରିଥିଲି ଭଲ ହୋଇଗଲେ ଚାଦର ଚଢ଼ାଇବି, କାଲି ଶୁକ୍ରବାର ନିଶ୍ଚୟ ଯିବା। ସମୁଦ୍ର ଦ୍ୱିଭାଗ ହୋଇଯାଉଥିବା ରାସ୍ତାରେ ଚାଲି ଚାଲି ଗଲାବେଳେ ପିଲାମାନେ ବହୁତ ଖୁସି ହେବେ। ତା ପରଦିନ ଜୁ ବିଚ୍, ଆହୁରି କ'ଣ କ'ଣ କହି ଚାଲିଥିଲେ ଇରାର ମିଛ କଥା ପଦକରେ ସେ ଯେମିତି ଫେରି ପାଉଥିଲେ ତାଙ୍କର ଅମାପ ଶକ୍ତି। ଇରା କିନ୍ତୁ ଭାବୁଥିଲା, ମୃତ୍ୟୁ ଆସିବା ଆଗରୁ କରିବାକୁ ହବ ମରିବାର ଆୟୋଜନ, ସଜାଡ଼ି ରଖିବାକୁ ପଡ଼ିବ କଫିନ, ଏକ ନିରବ ପ୍ରସ୍ତୁତି। ଇରା ପାଦ ବଢ଼ୁଥିଲା ଆୟୁଷ୍ମାନ ଧର୍ମଶାଳାକୁ, ପଛରୁ ପାଟି କଲେ ଆନନ୍ଦ ଭାଇ, ହୋଟେଲର ମାଲିକ ଓ ମ୍ୟାନେଜର। ବେହେନ୍ଜୀ ଡକ୍ଟର ସାହେବ ନେ କ୍ୟା ବୋଲେ। ଇରା ସେଇଠି ରହିଗଲା, ଦେଖିଲା ଗୁଡ଼ାଏ ଚକୋଲେଟ୍ ଧରି ଖୁସିରେ ଉପରକୁ ଉଠୁଛନ୍ତି ମନୀଷ। ଆନନ୍ଦ ଭାଇ ପୁଣି ଥରେ ପ୍ରଶ୍ନ ଦୋହରାଇଲେ, ହଠାତ୍ ଏ ପର୍ଯ୍ୟନ୍ତ ପିନ୍ଧିଥିବା ମୁଖ ଖସି ପଡ଼ିଲା, ସବୁ କୋହ ଲୁହ ହୋଇ ବର୍ଷିବାକୁ ଲାଗିଲା। କହିଲା, ବଞ୍ଚେଇ ପାରିଲିନି ଭାଇ, ଇଏ ଆମର ଶେଷ ଆସିବା, ଆଉ ଆସିବାର ନାହିଁ। କଥାର ଅର୍ଥ ବୁଝିଗଲେ ଆନନ୍ଦ ଭାଇ, ପାଖକୁ ଉଠି ଆସିଲେ, ମୁଣ୍ଡ ଉପରେ ହାତ ରଖି କହିଲେ, ଈଶ୍ୱର ଅଛନ୍ତି ଭଉଣୀ, ଆମେ ଯେତିକି ଦୁଃଖ ବୋହିପାରିବା ସେ ସେତିକି ଦୁଃଖ ଦେବେ, ତାଠୁ ଅଧିକ ନୁହେଁ, ନିଜକୁ ସମ୍ଭାଳିନେ। ଘରକୁ ଫେରିବାର ମୁହଁରେ ମନୀଷ ବହୁତ ଖୁସି ଥିଲେ, କେମିତି 6 ଦିନ କଟିଗଲା ଜଣାନାହିଁ। ହାଜି ଅଲି ପୀରଙ୍କ ପାଖରେ ଚାଦର ଚଢ଼ିଲା, 2 ପିଲାଙ୍କୁ ଧରି ଜୁ ବିଚ୍ରେ ଘୋଡ଼ା ଉପରେ ମୁଣ୍ଡରୁ ସେ ମୁଣ୍ଡକୁ ବୁଲୁଥିଲା ବେଳେ ଲାଗୁଥିଲା ମରଣକୁ ଜୟ କରି ସତେ ଯେମିତି ଚାଲୁଥିଲେ ସେ ଆଗକୁ ଆଗକୁ। ଇରା ଛାତି ଭିତରେ ହୁ ହୁ ସମୁଦ୍ର ସ୍ୱର, ସାଇଁ ସାଇଁ ପବନରେ ମୃତ୍ୟୁର ଘଣ୍ଟା ଧ୍ୱନି ତାକୁ ଅସ୍ଥିର କରିପକାଉଥିଲା। ଘରର ମଥା

0: ଦୋହଲି ଗଲେ ଯେମିତି ଛିଞ୍ଛତ୍ର ହୋଇଯାଏ, ସେମିତି ଏକ ଉଜୁଡ଼ା ଘରର ଚିତ୍ର ତା ଆଖି ଆଗରେ ଉଭା ହୋଇଯାଉଥିଲା। December 30 ଫେରିଆସିବା ଦିନ ମ୍ୟାନେଜରଙ୍କ ପାଖକୁ ଇରା ଗଲା। ଆଉ ନଥିଲା ରୁମ୍ ପାଇଁ ଅଗ୍ରିମ ପଇସା ଦେବା। ହିସାବ କରି ସେ ଯେତିକି କହିଲେ ଇରା ପାଉଣା ଭରିଦେଲା। ଏତେ ଖୁସି ରହୁଥିବା ମଣିଷଟିର ହାତ ରସିଦ କାଟିଲା ବେଳେ ଥରି ଉଠୁଥିଲା। କହିଲେ, ଭଉଣୀ ମୋତେ ଦେଖ, ତୁମ ଭଳି 20 ତଳେ 12 ଏକମାତ୍ର ପୁଅ ଆୟୁଷ୍ମାନଙ୍କୁ ନେଇ ଏଇ ଟାଟା ମେମୋରିଆଲକୁ ଆସିଥିଲି କ୍ୟାନ୍ସର ରୋଗୀ ବୋଲି। କେଉଁ ହୋଟେଲ ମୋତେ ରହିବାକୁ ଜାଗା ଦେଇନଥିଲା। ଭିଟି ଷ୍ଟେସନ ପାଖରେ ଏକ ମନ୍ଦିର କଡ଼ରେ ଆଶ୍ରୟ ନେଇଥିଲି। ଏତେ ଦୂରରୁ ଆସି ଦେଖାଇଲା ବେଳକୁ ଦିନେ ଦିନେ ପୁଅର ନମ୍ବର ଚାଲିଯାଉଥିଲା। ଭୋକିଲା ରହୁଥିଲି, ତଥାପି ଦୌଡ଼ୁଥିଲି। ଆୟୁଷ୍ମାନ ବଞ୍ଚିଲା ନାହିଁ। ସେଇଦିନଠୁ ମନକୁ କ'ଣ ଆସିଲା, ଗୁଜୁରାଟର ସବୁ ବ୍ୟବସାୟ ଛାଡ଼ି ଏଇଠି ରହିଗଲି। ମେମୋରିଆଲ ଠାରୁ ପାଦ ଚେଲା ବାଟ, ସବୁଠାରୁ କମ୍ ଦାମର ଧର୍ମଶାଳା ପୁଅ ନାଁରେ ଖୋଲିଛି। ଏ ତିନି ମହଲା କୋଠା, 100 ବଖରା ଘର କେବଳ କ୍ୟାନ୍ସର ରୋଗୀଙ୍କ ପାଇଁ ଉନ୍ମୁକ୍ତ। ଜାତି ଧର୍ମର ବାରଣ ନାହିଁ। ପାଖରେ ଚର୍ଚ୍ଚ, କଡ଼ରେ ପୀରଙ୍କ ମଜାର, ଆଗରେ ବଜରଙ୍ଗୀ ବାଲି ମନ୍ଦିର। ରୋଗୀଟି ଆସି ଯେତେବେଳେ ପ୍ରବେଶ ଖାତାରେ ଦସ୍ତଖତ କରେ, ମୁଁ ଭାବେ ମୋର ଆଉ ଗୋଟିଏ ଦୁର୍ବଳ ସନ୍ତାନ ଆସିଗଲା। ତା ପାଇଁ ମୁଁ ପ୍ରାର୍ଥନା କରେ। ସବୁ ପ୍ରାର୍ଥନା ମଣିଷର ସଫଳ ହୁଏ ନା। କିଏ ଥରେ ଆସେ, କିଏ ଦୁଇଥର, ତାପରେ ସେମାନଙ୍କର ଖୋଜ ଖବର ମିଳେ ନା। ଏଇ ତ ଜୀବନ ଭଉଣୀ, ନିଜର ସବୁ ସୁଖ ଉଜୁଡ଼ି ଗଲା ପରେ ବି ଆଉ କାହା ପାଇଁ ଆଶ୍ୱାସନାଟିଏ ହୋଇ ବଞ୍ଚିବାକୁ ପଡ଼େ। କାନ୍ଥରେ ଥିବା ବିରାଟ ଗଣେଶ ମୂର୍ତ୍ତିଙ୍କୁ ଚାହିଁ କହିଲେ, ମୁଁ ଜାଣେ କ'ଣ ଆଗକୁ ହେବ, ତଥାପି ଶେଷ ଦିନେ ମୋତେ ଟିକେ ମନେ ପକାଇବ। ତିନି ମହଲାରୁ ଓହ୍ଲେଇ ଆସୁଥିଲେ ମନି ଦୁଇ ପିଲାଙ୍କ ହାତ ଧରି। ସବୁ ଜିନିଷ ଓ ବ୍ୟାଗ୍ ଉପରେ ଆଖି ପକାଇଲା ଏଇଟା। ଆଗରେ ଟ୍ୟାକ୍ସି ଠିଆ ହୋଇଥିଲା ଷ୍ଟେସନ ଯିବା ପାଇଁ। ଟ୍ୟାକ୍ସିରେ ବସିବା ପୂର୍ବରୁ ଫେରିଆସିଲା ଏଇଟା, ପାଦ ଛୁଇଁ ପ୍ରଣାମ କଲା। ସେ ଇରା ହାତରେ ଲଫାପାଟିଏ ଦେଲେ, କହିଲେ, ମୋ ଭଣଜା ଭାଣିଜୀଙ୍କ ପାଇଁ କିଛି ଆଶୀର୍ବାଦ ଅଛି। ଇରା ଛଳ ଛଳ ଆଖିରେ କହିଲା, ଯାଉଛି, ନିଶ୍ଚୟ ଚିଠି ଦେବି। ଗୀତାଞ୍ଜଳି ଏକ୍ସପ୍ରେସରେ ବସିଗଲା ପରେ ହାଲିଆ ହୋଇ ଶୋଇପଡ଼ିଲେ ମନୀଷ। ଚକୋଲେଟ୍ ପାଇଁ ଦୁଇ ଛୁଆଙ୍କ ଟଣାଉଟରାରେ ଭ୍ୟାନିଟି ବ୍ୟାଗ୍ ଭିତରୁ ଖସି ପଡ଼ିଲା ଲଫାପା। ଲଫାପା ଭିତରୁ ସିନ୍ଦୁର ଲଗା ଫୁଲ ଇରା ମୁଣ୍ଡରେ ଲଗାଇ ଖାମ ଖୋଲିଲା। ଦେଖିଲା ତା ଭିତରେ ପୂଜା ଫୁଲ ସହ ଦେଇ ଆସିଥିବା ପାଉଣା 6,000 ସେମିତି ରଖାଯାଇଥିଲା। ଇରା ଆଖିରେ ପୁଣି ଥରେ କୃତଜ୍ଞତାରେ ଲୁହ ଭରିଗଲା। ମନୀଷଙ୍କ ସମୟ ସରି ଆସୁଥିଲା। ଖୁବ୍ କମ୍ ଦିନ ଭିତରେ ମୃତ୍ୟୁର ଶୀତଳ ହାତର ସ୍ପର୍ଶ ତାଙ୍କୁ ସ୍ଥିର କରିଦେଲା। February 14 ସେ ଆଖି ବୁଝିଲେ। ତାପରେ ସବୁ ଶୂନ୍ୟ, ଅନ୍ଧକାର। ମାସକ ପରେ ଆନନ୍ଦ ଭାଇଙ୍କୁ ଚିଠି ଲେଖିଲା ଇରା। ଚିଠି ପାଇ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ, ମରିଯିବା ଲୋକ ସହ ସଂସାର ସରିଯାଏ ନା ରେ, ମୃତ କାମରେ ଲଗାଇ ଦେବାକୁ 1,000 ମଧ୍ୟ। ଅନେକ ଦିନ ଧରି ସମ୍ପର୍କ ଜାରି ରହିଥିଲା। କିଛି ଦିନ ପରେ ଆଉ ଚିଠି ଆସିଲାନି, ନୂଆବର୍ଷ କି ଦିୱାଲୀର ଶୁଭେଚ୍ଛା ମଧ୍ୟ। ଜଣାନାହିଁ ସେ ଏବେ କେଉଁଠି। ଆଜି ମଧ୍ୟ 22 ପରେ December 22 ଡକ୍ଟର ବ୍ୟାସଙ୍କ ଠାରୁ ଆନନ୍ଦ ଭାଇ ଯାଏ ସମସ୍ତେ ମନେ ପଡ଼ନ୍ତି। ଲାଗେ ଏମିତି କିଛି ହୃଦୟବାନ ମଣିଷ ଅଛନ୍ତି ବୋଲି ତ ଏ ସଂସାର ସବୁ ଅଘଟନ ଭିତରେ ବି ଚାଲିଛି ଏବଂ ଚାଲିଥିବ।
1: ଆଜିର ସାହିତ୍ୟ ପତ୍ରିକାରେ ଭଉଣୀ ଆପଣମାନେ ଶୁଣିଲେ କବି ସାବିତ୍ରୀ କବିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଇନ୍ଦିରା ଦାସଙ୍କର ଗପ। ତେବେ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମକୁ ଏଠି ରଖି ରହୁଛୁ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ସେହି ଅନୁରୋଧ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା ତ ଆପଣମାନଙ୍କୁ ଜଣା ଭଉଣୀ, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
2: ଶେଷ ହେଲା ନାରୀ ମହଲ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: श्री मोदी कहिछंती, भारतीय माने 2047 सुद्धा विकसित भारत लक्ष्य हासिल लागि कार्य करुछंती एवं एथिलागि विभिन्न क्षेत्र रे देश निवेश करुछि।
1: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
0: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି, ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ

ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିଭିଭୂମି ଡିଜିଟାଇଜେସନ୍ ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି ସଂସ୍କାର ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଗତ 10 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 99.51 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 92.49 ପଇସାକୁ ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି। ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣ୍ଡରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର 3 ଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027ରେ ଲାଓସ୍ରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। ଡବ୍ଲ୍ୟଏଚ୍ଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରିସିୟସ୍ କହିଛନ୍ତି ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକାର ବିକାଶ କରିଛନ୍ତି। ଆସନ୍ତା 2ରୁ 3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1 ଲକ୍ଷ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6ରୁ 7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ରଖି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସରେ ପୁନଃ ଗଣତି ମଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହ ସହିତ ଆଗାମୀ ପର୍ବପର୍ବାଣି ଘୋଷଯାତ୍ରାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଆଜି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମଧ୍ୟାହ୍ନ ଧୂପ ନୀତି ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ ଭଣ୍ଡାର ମେକଅପ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଗଣତି କାର୍ଯ୍ୟରେ ସାମିଲ ରହିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣତି ମଣତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
1: ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡାର ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକହୋଲ୍ଡର୍ସମାନଙ୍କ ପରାମର୍ଶ ନେଲା ପରେ ଆମେ ଏହି ନିଷ୍ପତ୍ତି କରିଛୁ। ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129ଟି ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10ଟିରୁ ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲ୍ସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29 ମାମଲାର ଶୁଣାଣି କରିଛନ୍ତି। 22 ମାମଲାର ତତ୍କାଳ ସମାଧାନ ସହିତ 7 ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ ଲୋକନାଟକ

କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୋଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ 29ତମ ବରିଷ୍ଠ ଆଥଲେଟିକ୍ ଫେଡେରେସନ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନ ଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏଥିପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ସୁରେଶ ୱାଡେକର ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଶିବା ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଆମେ ସମସ୍ତେ ସତର୍କ ରହିବା ଓ ସୁସ୍ଥ ରହିବା, ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ ଅଟେ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣୀ, ଘୋଳ ଦହି ଓ ଆଖୁରସ ପିଅନ୍ତୁ ଏବଂ କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ହାଲିଆ ଲାଗିଲେ

ଛାଇ ଜାଗା ଓ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ। ଘରେ ଟିଣ ଓ ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ।

ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଦିନ 11ରୁ 3 ମଧ୍ୟରେ କୌଣସି ପ୍ରକାର କଠିନ ପରିଶ୍ରମ କରନ୍ତୁ ନାହିଁ, ଖରାବେଳେ ନିଆଁ ପାଖରେ କାମ କରନ୍ତୁ ନାହିଁ, ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ।

ଆଜି ରାତି 8:30 ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଏଲ୍ନିନୋ ଓ ଏହାର ପ୍ରଭାବ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟଭିତ୍ତିକ ଆଲୋଚନା କରିଛନ୍ତି ସ୍ମିତା ଦାସ।

0: ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ
1: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲସିୟସ ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝୀ ସରକାରଙ୍କ ବିଭିନ୍ନ ପ୍ରତିଶ୍ରତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝୀ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ।

0: ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47ଟି ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47ଟା ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ କରି ଯେଉଁ 5ଟା ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏତାର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ସେ ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9ରୁ 15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ, ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20ଟି ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀ

0: ଯାତ୍ରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ପାଣିପାଗ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳଭୂମିର ଉପକୂଳରେ ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ 7 ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିଭ୍ ରିଡ୍ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିଭ୍ ରିଡ୍ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ

0: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00 ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
1: ଶ୍ରୋତା ବନ୍ଧୁ, ସଡ଼କ ସୁରକ୍ଷା ଜୀବନ ରକ୍ଷା। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହନର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ସଡ଼କ ସୁରକ୍ଷା ସଚେତନ ଅଭାବ କାରଣରୁ ପ୍ରତିଦିନ ହଜାର ହଜାର ଜୀବନ ଦୁର୍ଘଟଣାରେ ପ୍ରାଣହାନି ଘଟୁଛି। ତେଣୁ ଗାଡ଼ି ଚାଳକ, ବାଇକ୍ ଚାଳକ ଏବଂ ପଥଚାରୀମାନେ ମଧ୍ୟ ସଚେତନ ଏବଂ ସତର୍କ ହୁଅନ୍ତୁ।
2: ଯେକୌଣସି ଗାଡ଼ି ହେଉ, ଦ୍ରୁତ ଗତିରେ ଗାଡ଼ି ଚଳାନ୍ତୁ ନାହିଁ।
1: ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାନ୍ତୁ ନାହିଁ। ଅଣ ଓସାରିଆ ରାସ୍ତାରେ ଗାଡ଼ିକୁ ଦ୍ରୁତ ଗତିରେ ଅତିକ୍ରମ କରନ୍ତୁ ନାହିଁ।
2: ବୟସ ହୋଇନଥିବା ସ୍କୁଲ କଲେଜ ପିଲାଙ୍କୁ ଗାଡ଼ି ଦିଅନ୍ତୁ ନାହିଁ। ହେଲମେଟ ନିଶ୍ଚିତ ପିନ୍ଧନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟକୁ ମଧ୍ୟ ସୁରକ୍ଷା ଦିଅନ୍ତୁ।
1: ସଡ଼କର ସମସ୍ତ ନିୟମ ପାଳନ କରନ୍ତୁ, ନିଜକୁ ବିପଦରୁ ସୁରକ୍ଷିତ ରଖନ୍ତୁ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମହାବୀର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ମହାବୀର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲାଲ ସିଂ, କର୍ମା ସିଂ, ସୁରେନ୍ଦ୍ର ସିଂ, ସୁକୁଦେବ ସିଂ, କବିତା ସିଂ, ଜେମାମଣି ସିଂ, ପାର୍ବତୀ ସିଂ, ମାମା ସିଂ ଏବଂ ବାମୁନି ସିଂ।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିଭିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100 ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା

0: ପୁରି ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9 ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
3: ଆମ ରାଜ୍ୟରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହେଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ BLO ଯାହାକୁ ଆମେ କହୁଛେ, ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକି ଯିବେ, 2-2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମେରେସନ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ଯିଏ ସାଧାରଣତଃ ଭାବରେ ଆମର ADM ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ ସେମାନେ ସବୁ ଅଛନ୍ତି, ଆଡିସନାଲ ଆମର ERO ମାନେ, ତ ସେ ERO ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ ଯାହାକି September 6। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
2: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ

0: ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ।
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ ଆଉ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନ କାଳ ଭିତରେ।
0: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀର କିପରି ବିକାଶ ହେଇପାରିବ, ଉତ୍ତରୋତ୍ତର ଉନ୍ନତି ହେଇପାରିବ, ତା ଛଡା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହେଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
0: ଆଲୋଚନାର ବିଷୟ ହେଉଛି
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର,
2: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝାଯାଏ, ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝିବ?
3: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
2: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
3: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ଜୈବ ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750+ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି, ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
2: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
3: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର ଇକୋ ଟୁରିଜିମ୍ର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ୍ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ୍ ଟୁରିଜିମ୍ ବା ସଷ୍ଟେନେବୁଲ୍ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା

0: ସଂରକ୍ଷଣ କୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ ରହୁଛନ୍ତି
0: ସେମାନଙ୍କର ରୋଜଗାରକ୍ଷମ କୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
0: ଓଡ଼ିଶାରେ ପ୍ରଥମେ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ମସିହାରେ ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳିପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆନଈ, ମ୍ୟାନ୍ଗ୍ରୋଭ୍, ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେଇ ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି। ଏବଂ ଏଇ ଯୋଉ ଜୁନ୍ ମାସ 5 ତାରିଖରେ ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି, ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ, ନହେଲେ ଆମର ଯୋଉ ଇକୋ ଟୁର୍ ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହି ହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ ପରିବେଶ ବହୁତ ସୁନ୍ଦର।
0: ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ୍ ଅର୍କିଡ୍ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ୍ଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ
0: ଯୋଉ ଆମର ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ୍ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ୍ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳିପାଳ, ସାତକୋଶିଆ ଏହିସବୁ ସ୍ଥାନମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଗୋଟେ ମାଇସ୍ ଟୁରିଜିମ୍ ମାନେ ଯୋଉ କର୍ପୋରେଟ୍ ସେକ୍ଟର

0: ଗୁଡ଼ାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମ ଠାରେ, ତ ସିମିଳିପାଳ ଆଉ ବି କେତେ ଗୁଡ଼େ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର ଆଇଆଇଟି ଟିମ୍ ଏବଂ ଆଇଏଚ୍ଏମ୍ ସହିତ ଆମେ ଯୋଗାଯୋଗ କରୁଛୁ। ଏବଂ ରିସେଣ୍ଟଲି ଆମର ଚନ୍ଦକା ଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା। ଯାହା ହଉ, ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ, ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି, ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି, ଆମର ମାଇସ୍ ଟୁରିଜିମ ହେଲା, ହୋମ୍ ଷ୍ଟେ ହେଲା,
1: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
0: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2 ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର 3 ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ୍ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ। ଏବଂ ଆମର ଇକୋ ଟୁରିଜିମ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକୁ କରିଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମ୍ ଷ୍ଟେ ର ବ୍ୟବସ୍ଥା ରହିଛି, ଯୋଉ ହୋମ୍ ଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚିନ୍ତ ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁ ମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
0: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ www.ecotourodisha.com, ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
1: ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କ

0: ବ୍ୟବସ୍ଥା ରହିଛି। ଯୋଉ ହୋମଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚିନ୍ତ ଖାଇବା ପିଇବାର ବ୍ୟବସ୍ଥା ହଉଥିବ। ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
1: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ୍ www.ecotourodisha.com ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି
0: ମାନେ ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି
1: ତାଙ୍କଠୁ ଲୋକମାନେ ମାସ୍ ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ। ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମ୍ରେ ଗୋଟେ ଡାଟା 2022ରେ ଆମେ 26.01 million dollars ପାଇଥିଲୁ କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ 151.88 million dollarsରେ ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମ୍ଟି।
0: ଆଚ୍ଛା, ବେଳେବେଳେ ଦେଖାଯାଏ ଯୋଉ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା କି ହାତୀକୁ ଢେଲା ପକେଇବା ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା ସେଗୁଡା କରିବା ଦ୍ୱାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରେଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କଣ ସବୁ ପଦକ୍ଷେପ ନେଉଛି?
1: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
0: ଆଚ୍ଛା,
1: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ,
0: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା। ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
1: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କଣ ହବ। ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ ଏହା ପାଇଁ ବହୁତ ସଜାଗ ଅଛି।
0: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟାକି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି
1: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳାଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା ଯୋଉ ଶିକାରୀ ମାନେ ବହୁତ ଥିଲେ, ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳାଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇଣ୍ଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାର କ୍ଷମ ସେମାନଙ୍କୁ କରେଇ ପାରିଲା, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ୍ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
0: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳାଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କଣ?
1: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750ରୁ ଉର୍ଦ୍ଧ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କଣ ହବ କି ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି ସେମାନଙ୍କୁ ଆମେ ଆୱେର୍ଡ ଏବଂ ହାଇ ଟୁରିଷ୍ଟ ମାନଙ୍କୁ।

0: ମେନ୍ ଫୋକସ୍ କରୁଛୁ, ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ, ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ, ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
1: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ,
0: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦବା ଆଉ କହିବା ଆମେ ବଞ୍ଚିବା ସେଟା କେବେ ହେଇ ହିଁ ପାରିବ,
1: ଜୈବ ବିବିଧତାରେ ତ ଅସୁବିଧା ହବ ନା,
0: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
1: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ, ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କଣ କରିଥାଏ?
0: ଯେମିତି ଆମର ମୁଁ କହିଲି ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା,
0: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି, ତା ବାଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡଲି ଟ୍ରେନିଂ ଦବ, ତା ବାଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆ ସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡ଼ମୂଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି, ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି ଚାରୋଟି ବଡ଼ ବଡ଼ ଏଇ ବର୍ଷ ପାଇଁ, ଶିମିଳିପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢିପାରିବ ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମ୍ଷ୍ଟେ ରହିଲା, ଟ୍ରେକିଂ ଯୋଉ 5th June ଲଞ୍ଚ ହେବାର ଅଛି ସେ ବିଷୟରେ ରହିଲା, ତିନିଟା ପାଇପ୍ଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ୍ ହେବା,
1: ତିନିଟା ପାଇପ୍ଲାଇନ୍ ଯୋଉ କହିଲେ ସେଟା କ'ଣ?
0: ତିନିଟା ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନ୍ଗୋଇଂ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି, ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କ'ଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି, ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ହଁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
0: ଆଜ୍ଞା,
1: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କ'ଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟାକି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ, ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ, ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ, ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ, ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: आकाशवाणी आम मनर कथा ज्ञानर कथा अनुचिंतार कथा स्वास्थ्यर कथा कृषिर कथा सबु कहिथाय बखाणी पिलाठारु बुढ़ा पर्यंत झियोठारु नारी पर्यंत समस्तंक मनकु नेइथाय से जिणी सिया केहि नुह सिए परा आम आकाशवाणी आकाशवाणी वर्तमान 90 वर्षरे पाद थापिछि तार एक स्वतंत्र परिचय सृष्टि करिछि जणे मंत्रमुग्ध श्रोता आकाशवाणी को नेइ कहंती
1: मु उपेन्द्रनाथ स्वाई खमार साई डांगमाल थाना राजनगर जिला केन्द्रापड़ा बयस 86 मो पिलादिन कथा 80 वर्ष ऊर्धर कथा गाँ गहलीर देशर खबर शुणवाक व्यग्र मनीष गीत नाच देखा व्याकु मनीष कृषि कार्य जानवाक इच्छा थी मनीष गप शुणवाक आग्रही मनीष रेडियो को सहारा करुले गाँ गहली गोटे रेडियो चारिपाखे घेरी बस नीरवे देखती शुणती नदिया बिहारी महांती शिशु संसार गप ପିଲାଙ୍କୁ ଆମୋଦିତ କରିଥାଏ ପରେ ପରେ କମ୍ୟୁନିଟି ରେଡିଓ ଆସେ ସେଠାରେ ପ୍ରବଳ ଭିଡ଼ ହୁଏ ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ ଶୁଣିଲେ ତାହା ଆଇ ମା କାହାଣୀ ପରି ଲାଗେ ଲୋକେ କହୁଥିଲେ ଆକାଶକୁ କିଏ ଏପରି କହୁଛି ଲୋକେ ଏକାଠି ଶୁଣୁଥିଲେ ଦୁଃଖ ସୁଖ ବାଣ୍ଟୁଥିଲେ ଭାଗବତ ଶୁଣୁଥିଲେ ସେ ସମୟଟା ଏହିଭଳି ଥିଲା ସଙ୍ଗବଦ୍ଧ ଜୀବନଯାପନ କରୁଥିଲେ ଶାନ୍ତିରେ ଚାଲୁଥିଲା ସବୁକିଛି ଶାନ୍ତି ଥିଲା କିନ୍ତୁ ଆଜିର ବ୍ୟସ୍ତ ମଣିଷ ବ୍ୟସ୍ତ ଯୁବକ ସମୟ ହେଉନି ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି ଏପରିକି ପାଠପଢ଼ା ମଧ୍ୟ ରେଡିଓର ତୁଲ୍ୟ କେହି ହୁଏ ନାହିଁ ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ହେଇ ଥାଇପାରେ କିନ୍ତୁ ସଂଘବଦ୍ଧ ଆସିବ କୋଉଠି କମ୍ୟୁନିଟି ଆସିବ କୋଉଠି ଶୃଙ୍ଖଳିତ ଆସିବ କୋଉଠି ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ ପରେ ପରେ ଆକାଶବାଣୀ ନାଁରେ ନାମିତ ହୁଏ ଏହା ମୋର ଅନୁଭୂତି ସେତ

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି, ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ବାଲିକା ବଧୂ କଥାଚିତ୍ରର କଣ୍ଠ ଦେଇଛନ୍ତି ଅମିତ କୁମାର।

ମାସୁମ ଚଳଚ୍ଚିତ୍ରର ଏହି ଗୀତରେ କଣ୍ଠ ଦେଇଥିଲେ ଲତା ମଙ୍ଗେସ୍କର। ଏଥର ଗୀତଟି ନେଇଛୁ ମଞ୍ଜିଲ ଚଳଚ୍ଚିତ୍ରର, କଣ୍ଠଦାନ କରିଛନ୍ତି କିଶୋର କୁମାର।

0: ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା।
1: खोरा पानी पवन सबुर समाधान करते हो।
2: ओहो माने कथा टिके फिटेई के कुहो।
1: माने सिनी आ उषा कंपनी रो इलेक्ट्रिक फैन, उषा रो सिलाई मशीन, टुलू उषा कमेंट ग्रिप्स, होंडा कंपनी रो पंप सेट, जेट समरसिबल मोनोब्लॉक आ होंडा कंपनी रो जनरेटर पंप सेट, पावर विडर घास कटा यंत्र, पेट्रोल डीजल किरोसिन पंप सेट रे 10,000 पर्यंत एवं होंडा पावर विडर रे 30,000 पर्यंत सरकारी रियायती सहित जेट सबु रकम सुविधा मिलुची।
2: केठे मिलुची होते सुविधा
1: जानिनो कि हो बारीपदार अति ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ
4: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
5: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
4: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
5: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
4: ତାହେଲେ ତ ବଢିଆ କଥା।
5: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
0: ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଆପଣମାନଙ୍କ ପାଇଁ ରଖିଛୁ ଏଲ୍ ନିନୋ ଓ ଏହାର ପ୍ରଭାବ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟଭିତ୍ତିକ ଆଲୋଚନା। ଶ୍ରୋତା ବନ୍ଧୁ, ପାଣିପାଗର ଦ୍ରୁତ ପରିବର୍ତ୍ତନ ଏହି ଦଶନ୍ଧିର ଏକ ମୁଖ୍ୟ ସମସ୍ୟା ରୂପରେ ମଣିଷ ସମାଜକୁ ଆହ୍ୱାନ ଦେଇ ଆସିଛି। ଏଇ ଦେଖୁନାହାନ୍ତି, ସାନବେଳୁ ଆମେ ଜାଣିଆସିଛୁ ଆଷାଢ଼ ଆଉ ଶ୍ରାବଣ ହେଉଛି ବର୍ଷାର ମାସ, କିନ୍ତୁ ଏବେ ଆଷାଢ଼ ଯାଇ ଶ୍ରାବଣରେ ମଧ୍ୟ ବର୍ଷା ହେଉନାହିଁ। ସ୍ୱଳ୍ପ ବୃଷ୍ଟିପାତ ହେତୁ ଆମକୁ ମରୁଡ଼ି ଓ ଦୁର୍ଭିକ୍ଷର ସାମ୍ନା କରିବାକୁ ପଡୁଛି। କୃଷି କାର୍ଯ୍ୟରେ ଏହା ବାଧକ ହେଉଅଛି। ବାୟୁମଣ୍ଡଳର ଉତ୍ତାପ ସ୍ତର ମଧ୍ୟ ବଢ଼ି ବଢ଼ି ଚାଲିଛି। ଆଉ ବେଳେବେଳେ ଆମେ ଦେଖିଥାଉ ଶ୍ରୋତା ବନ୍ଧୁ, ପୃଥିବୀର କିଛି କିଛି ଅଂଶ ଅତ୍ୟଧିକ ଉତ୍ତପ୍ତ ହୋଇଯାଇଥାଏ। ଯେମିତିକି 2013 ମସିହାରେ ଆମ ଦେଶର ଅନେକ ଅଞ୍ଚଳ ଉତ୍ତପ୍ତ ହୋଇ ମରୁଡ଼ିଗ୍ରସ୍ତ ହୋଇଥିଲା। ଏମିତିକି ଆମ ଓଡ଼ିଶା ପ୍ରଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସେହି 2013 ମସିହାର ମରୁଡ଼ି ଓ ଅତ୍ୟଧିକ ଉତ୍ତାପର କାରଣ ଏଲ୍ନିନୋ ପ୍ରଭାବ ହେତୁ ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀମାନେ କହିଥିଲେ। ଯଦିଓ ଏଲ୍ନିନୋ ପ୍ରଭାବ ଯୋଗୁଁ କେତେକ ପ୍ରଶାନ୍ତ ମହାସାଗରରେ ପୂର୍ବ ଉପକୂଳରେ ଥିବା ଦେଶ 1950 ମସିହାରୁ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି, ଏଲ୍ନିନୋ ପ୍ରଭାବ ସମ୍ବନ୍ଧରେ ଆନ୍ତର୍ଜାତିକ ସ୍ତରରେ 1970 ମସିହାରୁ ପାଣିପାଗ ବିଜ୍ଞାନୀମାନେ ଚିନ୍ତା କରିବାକୁ ଆରମ୍ଭ କଲେ। ଏବେ ଶ୍ରୋତାବନ୍ଧୁ ଜାଣିବା ଏହି ଏଲ୍ନିନୋ କ'ଣ ଓ ଏହା କାହାକୁ କୁହାଯାଇଥାଏ ସେ ସମ୍ପର୍କରେ। ଏଲ୍ନିନୋ ପ୍ରକୃତରେ ଏକ ଉଷ୍ଣ ପ୍ରଶାନ୍ତ ମହାସାଗରୀୟ ସ୍ରୋତ। ଯେହେତୁ ଏହା ଦକ୍ଷିଣ ଆମେରିକାର ପୂର୍ବ ଉପକୂଳରେ ଦେଖାଯାଉଥିଲା, ସେ ଦେଶଗୁଡ଼ିକରେ ପ୍ରଚଳିତ ସ୍ପେନୀୟ ଭାଷା ଅନୁସାରେ ଏପରି ନାମକରଣ କରାଯାଇଛି। ଏହା ପ୍ରାୟ ଡିସେମ୍ବର ମାସରେ ଦେଖାଯାଇଥାଏ, ତେଣୁ ଏଲ୍ନିନୋର ଅର୍ଥ ଖ୍ରୀଷ୍ଟଙ୍କ ସନ୍ତାନ ବୋଲି କୁହାଯାଇଥାଏ। ସାଧାରଣ ଅବସ୍ଥାରେ ଇକ୍ୱେଡର, ପେରୁ ଏବଂ ଚିଲିର ଉତ୍ତରାଂଶ ଯଥା ଦକ୍ଷିଣ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରର ଜଳ ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳ ଅପେକ୍ଷା 10 ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ ଅଧିକ ଥଣ୍ଡା ରହିଥାଏ। ପୂର୍ବ ପ୍ରଶାନ୍ତ ମହାସାଗରର ଏହି ଥଣ୍ଡା ଜଳରାଶିରେ ପ୍ରଚୁର ପରିମାଣର ପୁଷ୍ଟିକର ମତ୍ସ୍ୟ ଖାଦ୍ୟ ଥିବା ଯୋଗୁଁ ଏହି ଅଞ୍ଚଳରେ ଆଞ୍ଚୋଭି ଏବଂ ସାର୍ଡିନ୍ ମାଛ ଭରି ରହିଥାନ୍ତି। ସେଥିପାଇଁ 1950 ମସିହାଠାରୁ ପେରୁରେ ସାମୁଦ୍ରିକ

ମତ୍ସ୍ୟ ଉତ୍ପାଦନ ପୃଥିବୀରେ ସର୍ବାଧିକ ରହୁଥିଲା। ପେରୁର ମତ୍ସ୍ୟଜୀବୀମାନେ ଏହି ଆଞ୍ଚୋଭି ମାଛକୁ ଶୁଖାଇ ଗୁଣ୍ଡ କରି ପଶୁ ଏବଂ କୁକୁଡ଼ା ଖାଦ୍ୟ ଭାବେ ବିକ୍ରୟ କରୁଥିଲେ। ଏହା ବ୍ୟତୀତ ଏହି ଅଞ୍ଚଳର ପକ୍ଷୀମାନେ ପ୍ରଚୁର ମାଛ ଖାଇ ତାଙ୍କର ବାସସ୍ଥାନ ଅଞ୍ଚଳରେ ମଳତ୍ୟାଗ କରୁଥିଲେ, ଯାହାକୁ ଗୁଆନ ବୋଲି କୁହାଯାଉଥିଲା। ପେରୁର ଲୋକମାନେ ଏହାକୁ ଉନ୍ନତ ପ୍ରାକୃତିକ ସାର ଭାବେ ବିକ୍ରି କରି ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ। ତେଣୁ ଅର୍ଦ୍ଧାଧିକ ମରୁଭୂମି ଥିବା ପେରୁର ଅର୍ଥନୀତି ପୂର୍ଣ୍ଣ ଭାବେ ମତ୍ସ୍ୟ ଉତ୍ପାଦନ ଉପରେ ନିର୍ଭରଶୀଳ ଥିଲା। ପ୍ରାୟ ପ୍ରତି 5-10 ବର୍ଷରେ ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଏଲନିନୋ ବା ଉଷ୍ମ ମହାସାଗରୀୟ ସ୍ରୋତ ଯୋଗୁଁ ପୂର୍ବ ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ଜଳ 4°C ଅଧିକ ଉଷ୍ମ ହୋଇ 28°C ତାପକ୍ରମରେ ପହଞ୍ଚୁଥିଲା। ଏହି ଉଷ୍ମ ସ୍ରୋତରେ ଖାଦ୍ୟ ପୁଷ୍ଟି ଅଭାବରୁ ଏବଂ ଜଳର ଅଧିକ ଉଷ୍ମତା ଯୋଗୁଁ ଆଞ୍ଚୋଭି ଏବଂ ଅନ୍ୟ ଜାତୀୟ ମତ୍ସ୍ୟ ମୃତ୍ୟୁମୁଖରେ ପଡୁଥିଲେ। ଏଲନିନୋ ଯୋଗୁଁ ପେରୁ ଏବଂ ଚିଲିର ପୂର୍ବ ଉପକୂଳ ତଟବର୍ତ୍ତୀ ନଗର ପାଖରେ ଗଦାଗଦା ମାଛ ମରି ଜମା ହେଉଥିଲେ। ମତ୍ସ୍ୟ ଉତ୍ପାଦନ ଶୂନ୍ୟ ସ୍ତରକୁ ଆସିବା ଯୋଗୁଁ ପେରୁର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏଲନିନୋ ପ୍ରଭାବ ଅତ୍ୟଧିକ ଭାବେ 1970 ଅର୍ଦ୍ଧଭାଗ ଏବଂ 1982 ଦେଖାଦେଇଥିଲା। 1981 ଏହା କରାଳ ରୂପ ନେଇଥିଲା, ଯାହାଫଳରେ ପେରୁ ଓ ଚିଲିର ଅର୍ଥନୀତି ଦୟନୀୟ ଭାବେ ବିପର୍ଯ୍ୟସ୍ତ ହୋଇଥିଲା, ଯାହାକି ଏଲନିନୋ ପ୍ରଭାବ ସମ୍ବନ୍ଧରେ ଆନ୍ତର୍ଜାତୀୟ ବିଜ୍ଞାନୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଶ୍ରୋତା ବନ୍ଧୁ, ଏବେ ଜାଣିବା ଏହି ଏଲନିନୋର ପ୍ରଭାବ ସମ୍ପର୍କରେ। ଏଲନିନୋର ପ୍ରଭାବ କେବଳ ଯେ ମତ୍ସ୍ୟ ଉତ୍ପାଦନକୁ ପ୍ରତିହତ କରିଥିଲା ତା ନୁହେଁ, ଏହା ସହିତ ପୃଥିବୀର ଅର୍ଦ୍ଧାଧିକ ଦେଶର ପାଣିପାଗକୁ ମଧ୍ୟ ଏହା ପ୍ରଭାବିତ କରିଥିଲା। ଏହା ଯୋଗୁଁ ଅଷ୍ଟ୍ରେଲିଆରେ ବାଲୁକା ଝଡ଼, ଅତି ଉଷ୍ମ ଜଳବାୟୁ, ତାହିତି ଏକ ପ୍ରଶାନ୍ତ ମହାସାଗର ଦ୍ୱୀପରେ ପ୍ରବଳ ତୋଫାନ, ଆଫ୍ରିକାରେ ମରୁଡ଼ି ଏବଂ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ପ୍ରବଳ ବନ୍ୟା ଦେଖାଯାଇଥିଲା। ଦକ୍ଷିଣ ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥିଲା ଏବଂ ପେରୁରେ ସାଧାରଣ ବର୍ଷାଠାରୁ 300 ଗୁଣ ଅଧିକ ବର୍ଷା ହୋଇଥିଲା। ଏହା ବ୍ୟତୀତ ଉତ୍ତର ପୂର୍ବ ବ୍ରାଜିଲ, ଉତ୍ତର ଚୀନ ଦେଶ, ଇଣ୍ଡୋନେସିଆ ଏବଂ ପୂର୍ବ ଅଷ୍ଟ୍ରେଲିଆରେ ମରୁଡ଼ି ହୋଇଥିଲା। ଇକ୍ୱେଡର, ବୋଲିଭିଆ ଏବଂ ପେରୁରେ ପ୍ରବଳ ବନ୍ୟା ହୋଇଥିଲା। ପୂର୍ବ ପ୍ରଶାନ୍ତ ମହାସାଗରର ଉଷ୍ମ ଜଳ ଯୋଗୁଁ ଉପରିଭାଗ ବାୟୁ ଉଷ୍ମ ହୋଇଥିଲା, ଯାହାକି ବାୟୁମଣ୍ଡଳୀୟ ଚାପ କମ୍ କରିବା ଦ୍ୱାରା ଚିଲି ଉପକୂଳଠାରୁ ଦକ୍ଷିଣ କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ପ୍ରବଳ ବୃଷ୍ଟିପାତ ହୋଇଥିଲା। ଏହି ଲଘୁଚାପ ଯୋଗୁଁ ବୃଷ୍ଟିପାତର ଅବସ୍ଥା ବଦଳିଯାଇ ପୃଥିବୀର କେତେକ ଅଂଶରେ ମରୁଡ଼ି ଏବଂ ଅନ୍ୟ ଅଂଶରେ ପ୍ରବଳ ବନ୍ୟା ଦେଖାଦେଇଥିଲା। ଏସବୁ ଏଲନିନୋର ଜଳବାୟୁ ଉପରେ ପ୍ରଭାବ ଯୋଗୁଁ ହୋଇଥିଲା। ଏଲନିନୋ ଏକ ଅନିୟମିତ, ଯାହାକି ପ୍ରାୟ ପ୍ରତି 5-10 ବର୍ଷରେ କିନ୍ତୁ ବାରମ୍ବାର ଘଟୁଥିବା ବିସ୍ମୟଜନକ ଅବସ୍ଥା ଅଟେ। ଏହାର ଦକ୍ଷିଣବର୍ତ୍ତୀ ଦଳନ ସହିତ ସମ୍ପର୍କ ରହିଛି। ଦକ୍ଷିଣବର୍ତ୍ତୀ ଦଳନ ଅନିୟମିତ କିନ୍ତୁ ବାରମ୍ବାର ଘଟୁଥିବା ଏକ ବାୟୁମଣ୍ଡଳୀୟ ଅବସ୍ଥା। ଦକ୍ଷିଣ ପୂର୍ବ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ତାହିତି ଏବଂ ଭାରତ ମହାସାଗର ସ୍ଥିତ ଡାରୁଇନ୍ ଦ୍ୱୀପ ମଧ୍ୟରେ ବାୟୁମଣ୍ଡଳୀୟ ଚାପ ଏବଂ ସମୁଦ୍ର ଜଳ ଉପରବର୍ତ୍ତୀ ବାୟୁ ତାପକ୍ରମ ମଧ୍ୟରେ ଥିବା ସମ୍ପର୍କକୁ ଦକ୍ଷିଣବର୍ତ୍ତୀ ଦଳନ କୁହାଯାଏ। ଏଲନିନୋ ଦକ୍ଷିଣବର୍ତ୍ତୀ ଦଳନ ସମ୍ପର୍କକୁ ପାଣିପାଗ ବିଜ୍ଞାନୀମାନେ ENSO କହିଥାନ୍ତି। ଏହି ପ୍ରଭାବ ପ୍ରାୟ ଡିସେମ୍ବରରୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ 12 ଧରି ରହିଥାଏ। ଦକ୍ଷିଣବର୍ତ୍ତୀ ଦଳନ ହେଉଛି ଏଲନିନୋର ବାୟୁମଣ୍ଡଳୀୟ ଉପାଦାନ। ଏହି ଉପାଦାନ ହେଉଛି ପୂର୍ବ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗର ଜଳ ଉପରିସ୍ଥ ବାୟୁଚାପର ଦଳନ। ଦକ୍ଷିଣବର୍ତ୍ତୀ ଦଳନର ଶକ୍ତି ଦକ୍ଷିଣବର୍ତ୍ତୀ ଦଳନ ପ୍ରଦର୍ଶନ ଦ୍ୱାରା ମପାଯାଇଥାଏ। ଏହା ତାହିତି ଏବଂ ଡାରୁଇନ୍ ମଧ୍ୟରେ ଜଳ ଉପରିଭାଗ ବାୟୁଚାପର ତଫାତରୁ ଜଣାପଡ଼ିଥାଏ। ଏସ୍ଓଆଇ ବିଯୁକ୍ତାତ୍ମକ ହେଲାବେଳେ ଏଲନିନୋର ଆବିର୍ଭାବ ହୋଇଥାଏ। ଶ୍ରୋତା ବନ୍ଧୁ, ଏବେ ଏଲନିନୋର ପ୍ରଭାବ ବିଷୟରେ କିଛି ଜାଣିବା। 1990 ଜାନୁଆରୀରେ ଘଟିଥିବା ଏଲନିନୋ ଯୋଗୁଁ ଆମେରିକାରେ ଉଷ୍ମତମ ଜଳବାୟୁ ଓ ଅତ୍ୟଧିକ ବର୍ଷା, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ମରୁଡ଼ି ହୋଇଥିଲା। ସମ୍ଭବତଃ 2013 ଏହା ଯୋଗୁଁ ଭାରତର ଅନେକ ଅଂଶ ମଧ୍ୟ ମରୁଡ଼ିଗ୍ରସ୍ତ ହୋଇଥିଲା। 1998 40 ରେକର୍ଡକୁ ଭାଙ୍ଗି ମେ ମାସରେ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହୋଇଥିଲା।

ଯାହାଫଳରେ ଅଂଶୁଘାତ ଜନିତ ମୃତ୍ୟୁ ସେ ବର୍ଷ ସର୍ବାଧିକ ହୋଇଥିଲା। ଭାରତର ଅନ୍ୟ ଅଂଶ ଅପେକ୍ଷା ଓଡ଼ିଶା ଅଧିକ ଉତ୍ତପ୍ତ ହେବା ମଧ୍ୟ ଏଲ୍ନିନୋ ପ୍ରଭାବ ଦ୍ୱାରା ହୋଇଥିଲା। ତେଣୁ କେଉଁ ବର୍ଷ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ତାହାର ପୂର୍ବାନୁମାନ ଜରୁରୀ ଅଟେ ଓ ସେହି ଅନୁସାରେ ଆଗୁଆ ସୂଚନା ଜାଣି ପଦକ୍ଷେପ ନେବା ଉଚିତ। ଶ୍ରୋତାବନ୍ଧୁ, ଏବେ ଆମେ ଜାଣିବା ଏଲ୍ନିନୋକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ। ଏଲ୍ନିନୋର ପ୍ରଭାବକୁ ପ୍ରତିହତ କରାଯିବା ସମ୍ଭବ ନୁହେଁ, କିନ୍ତୁ ଆବିର୍ଭାବ ସମ୍ବନ୍ଧରେ ଜାଣିବା ଦ୍ୱାରା, ଯେମିତିକି ତାହିତି ଏବଂ ଡାର୍ୱିନ୍ ଦ୍ୱୀପ ମଧ୍ୟରେ ବାୟୁଚାପର ତଫାତ ନିୟମିତ ଅନୁଧ୍ୟାନ କରିବା ଦ୍ୱାରା ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଯାଇଥାଏ। ସେଥିପାଇଁ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କମିଶନ, ଯାହାକି ଚିଲି, ପେରୁ, କଲମ୍ବିଆ ଓ ଇକ୍ୱେଡରର ସଦସ୍ୟମାନେ, ଏହାର ବୈଜ୍ଞାନିକମାନେ ବାୟୁ ସମ୍ବେଦକ ଉପଗ୍ରହ ଟ୍ରାନ୍ସମିଟର ଏବଂ ଥର୍ମୋଷ୍ଟାଟ୍ ଲଗାଯାଇଥିବା 200 ଭେଳା ପୂର୍ବ ପ୍ରଶାନ୍ତ ମହାସାଗରରେ ଭସାଇ ରଖିଛନ୍ତି, ଯାହାକୁ ଅନୁଧ୍ୟାନ କରି ସେମାନେ ଏଲ୍ନିନୋ ଆବିର୍ଭାବ ସମ୍ବନ୍ଧରେ ଆଗୁଆ ସୂଚନା ଦେଉଛନ୍ତି ଏବଂ ସେଥିପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ କହୁଛନ୍ତି। ଭାରତରେ ମଧ୍ୟ ଗୁଜରାଟ ଓ ମହାରାଷ୍ଟ୍ରରେ ଏହି ଏଲ୍ନିନୋ ପ୍ରଭାବକୁ ଜାଣିବା ପାଇଁ ଏବେ ସେନ୍ସର ଲଗାଯାଇ ସାରିଛି। ଶ୍ରୋତାବନ୍ଧୁ, ଅନେକ ମଣିଷକୃତ କାର୍ଯ୍ୟକଳାପ ପାଇଁ ଆମ ପ୍ରକୃତି ଏବେ ତାର ଭାରସାମ୍ୟ ହରାଇବାରେ ଲାଗିଛି। ତେଣୁ ପ୍ରକୃତିର ଏକ କରାଳ ରୂପ ହେଉଛି ଏଲ୍ନିନୋ। ଆସନ୍ତୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା, ବାୟୁମଣ୍ଡଳର ଉତ୍ତାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଯତ୍ନବାନ ହେବା, ତେବେ ଯାଇ ପ୍ରକୃତିର କପରୁ ଆମେ ବର୍ତ୍ତି ପାରିବା। ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ଏଲ୍ନିନୋ ସମ୍ପର୍କିତ ଏକ ବୈଜ୍ଞାନିକ ଆଲୋଚନା ଶୁଣିଲେ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7570002। ରହୁଛି, ନମସ୍କାର।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା। ଅତିଥି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀନିବାସ ଭଞ୍ଜ।

0: ସାର୍ ଆପଣ ରେଡିଓ ଶୁଣନ୍ତି? ଆପଣଙ୍କ ସମୟରେ ତ ରେଡିଓ ଥିଲା, ଅନ୍ୟ କୌଣସି ସାଧନ ନଥିଲା ଏଣ୍ଟରଟେନମେଣ୍ଟ ପାଇଁ?
1: ମୁଁ ସକାଳେ ଚା ଖାଇଲା ବେଳେ ରେଡିଓଟା ଶୁଣେ, ତାପରେ ଆପଣଙ୍କ ନ୍ୟାସନାଲ ନ୍ୟୁଜଟା ଶୁଣେ, ଦ୍ୱିପହରେ କରିବାକୁ ଉଚିତ, ପୁଣି ସନ୍ଧ୍ୟାବେଳେ କଟକ ଷ୍ଟେସନଟା ବେସିକାଲି ମୁଁ ସେଇଟା ଶୁଣେ। କଟକରେ ଆପଣଙ୍କ ସକାଳେ ଭଜନ ଗୀତ ଗୁଡିକ ଦିଏ, ଭାରି ମିଠା ଲାଗେ।
0: କାହାର ଗୀତ ଆପଣଙ୍କୁ ଭଲ ଲାଗେ ବେଶୀ?
1: ନିମାଇ ହରିଚନ୍ଦନ, ପର କ୍ଷେତ୍ରରେ ଭିକାରୀ ବଳ।

0: ବହୁତ ମିଠା ଲାଗେ, ବହୁତ ଭଲ ଲାଗେ। ଆଉ ହିନ୍ଦୀରେ ଅନୁପ ଜାଲଟା ଶ୍ରୀ ହରିଚରଣ
1: ନିମାଚରଣ ହରିଚନ୍ଦନଙ୍କର ଗୀତ ଅଛି,
0: ପୁରୁଣା ଗୀତ
1: ଜଗା କାଳିଆକୁ କାହିଁକି ଡାକ,
0: ସେ ସ୍ୱର ସେ ଗୀତ ସେ ରଚନା ସବୁ କୁଆଡ଼େ ଗଲା। ଆମର ଏଠିକାର ଆର୍ଟିଷ୍ଟ ଯେ ବର୍ତ୍ତମାନ ଦିବଂଗତ ରାଧାକୃଷ୍ଣ ମଞ୍ଜୁ ମୋର ଜଣେ ବନ୍ଧୁ, ତାଙ୍କ ସ୍ୱରଟା ଅତି ସୁନ୍ଦର ଏବଂ ସେ ଭଲ ସ୍ୱରକାର ଥିଲେ ଏବଂ ସିଏ ମଧ୍ୟ କିଛି ଭଲ ଗୀତ ନିମାଇ ମହାନ୍ତିଙ୍କ ରଚନା ଗୀତ ଉପରେ ଭଲ ସଙ୍ଗୀତ ନିର୍ଦ୍ଦେଶନା ଦେଇକି ଫିଲ୍ମରେ ବା ଥିଏଟରରେ ଏବଂ ନିଜେ ମଧ୍ୟ ଡାଟା କ'ଣ କହନ୍ତି କ୍ୟାସେଟ୍ କରିଛନ୍ତି। ମୋତେ ଗୋଟେ ଗୀତ ତାଙ୍କର ଭଲ ଲାଗେ, ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ଆଜହୁ ତୁ କିମ୍ପା ନ ଜଣାଇବୁ ବେଳ ଥାଉ ଥାଉ, ଏମିତି ହୁଏ ଭାରି ସୁନ୍ଦର ସେ ଗୀତରେ। ଆପଣ ଏଠି ହିଷ୍ଟ୍ରି କନଫରେନ୍ସରେ ଗାଇଥିଲେ, ଡକ୍ଟର ମହତାବ କାନ୍ଦି ପକେଇଲେ।
1: ଆପଣ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିଛନ୍ତି ଆଗରୁ?
0: ବିବିଧ ଭାରତୀ ମୁଁ ଶ୍ରୀଲଙ୍କାରୁ ଯୋଉଟା
1: ଦେଉଥିଲେ, ହଁ ଶ୍ରୀଲଙ୍କାରୁ
0: ଆମେ ଶୁଣୁଥିଲୁ ହିନ୍ଦୀ
1: ଗୀତ ଗୀତଗୁଡ଼ା। ଆପଣ କେତେ ବର୍ଷରେ ଏବେ ବର୍ତ୍ତମାନ ପଦାର୍ପଣ କଲେଣି?
0: 77
1: 77 ବର୍ଷରେ ଆପଣ ପୁରା ଚଳ ଚଞ୍ଚଳ ଶରୀରଟାକୁ ଠିକ ଭାବରେ ରଖିପାରିଛନ୍ତି, ଆର ରହସ୍ୟ କ'ଣ?
0: ଏହାର ରହସ୍ୟ ମୋର ବାପା।

ଆମ ଘରେ ଆମେ ସମସ୍ତେ ଭୋରୁ ଉଠୁଥିଲୁ। ବାପା ତାଙ୍କର ଉଠିକି ଚାକିରି କଲାବେଳେ ମଧ୍ୟ, ଚାକିରି ଗଲା ପରେ ମଧ୍ୟ, ଯେଉଁଦିନ ସେ ମୃତ୍ୟୁବରଣ କଲେ ସେଦିନ ମଧ୍ୟ ସେ ଭୋରୁ ଉଠିବେ, ତାଙ୍କ କାମ ସାରିଦେଇକି ଟିକେ ବୁଲାବୁଲି କରିବେ। ତେଣୁ ଆମ ଘରେ ଏଇ ଯେଉଁ ସଂସ୍କୃତିଟା ଥିଲା, ଆମେ ସବୁ ଭାଇ ଭଉଣୀ ଶୀଘ୍ର ଉଠୁଥିଲୁ, ତାଦ୍ୱାରା ଶୀଘ୍ର ଉଠିକି ଆମେ ନିତ୍ୟକର୍ମ ସାରୁଥିଲୁ, ପଢ଼ାରେ ବସୁଥିଲୁ, ସ୍କୁଲକୁ ଯାଉଥିଲୁ, ଏଇସବୁ ବାହାରକୁ ଆମେ ଟ୍ୟୁସନ୍ ପଢ଼ିବା।

0: ପାଖକୁ ଯାଉନଥିଲୁ, ବାପା ନିଜେ ଆମକୁ କିଛିଟା ପଢ଼ାଉଥିଲେ, ଘରେ ଜଣେ ମାଷ୍ଟର ଥିଲେ ସେ ଆମକୁ ପଢ଼ାଉଥିଲେ।
1: ବାପାଙ୍କ ନାଁ ସାର କଣ?
0: ସ୍ୱର୍ଗୀୟ ରାଧାନାଥ ମହାନ୍ତି, ମୟୂରଭଞ୍ଜ ଷ୍ଟେଟରେ ସେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିଲେ। ତାପରେ ଓଡ଼ିଶା ମିଶ୍ରଣ ପରେ ମଧ୍ୟ ଓଡ଼ିଶା ସରକାରରେ ରହିଲେ ଏବଂ ତାପରେ ସେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହେଇକି ରିଟାୟାର କଲେ। ସେଥିରେ ଆମେ ମୁଁ ଖେଳାଖେଳି କରୁଥିଲି, ସାଇକେଲରେ ଆମେ କୁଆଡ଼େ ଏକ୍ସକର୍ସନ୍ ଫେକ୍ସକର୍ସନ୍ ଯାଉଥିଲୁ, ପିକନିକ୍ କରିବାକୁ ଯାଉଥିଲୁ, ଏଗୁଡ଼ା ଟିକେ ଘରେ କେତେବେଳେ ଗାଡ଼ି ବି ଖାଉଥିଲୁ, ହେଲେ ମଧ୍ୟ ଆକ୍ଟିଭ୍ ଲାଇଫ୍ ଥିଲା। ଜାଣନ୍ତରେ ହଉ ଅଜାଣତରେ ହଉ ଶରୀରଟା ସବୁବେଳେ ବ୍ୟସ୍ତରେ ରହୁଥିଲା। ଯେଉଁ ଜିନିଷ ଜଳଚଞ୍ଚଳ ହେଇକି ବେଶୀ ରହିବ ସେ ନିଶ୍ଚୟ ଭଲ ରହିବ, ଏଇଟା ଗୋଟେ ମୂଳଧାର। ତ ସେଇଟା ଗୋଟେ। ତାପରେ ମୁଁ ଯେତେବେଳେ ବାହାରକୁ ଗଲି, ଏକୁଟିଆ ରହିଲି ବା ଯାହା କିଛି କଲି, ସେଇ ଅଭ୍ୟାସ ଥିଲା। ତା ଛଡ଼ା ମୁଁ କାମ କଲାବେଳେ ମୁଁ ଖୁବ୍ ତଳ ସ୍ତରରୁ, ଯଦିଓ ଆମେ ଖୁବ୍ ମଧ୍ୟବିତ୍ତ ପରିବାରରୁ ଆସିଥିଲୁ ଏବଂ ସ୍ୱଚ୍ଛଳ ଅବସ୍ଥାରେ ଥିଲୁ, କିନ୍ତୁ ମୁଁ ଘରୁ ଯାଇଥିଲି ନିଜ ଗୋଡ଼ରେ ଠିଆ ହେବା ପାଇଁ। ମୋର ଗୋଟେ ସ୍ୱାଭିମାନ ଥିଲା ଯେ ମୁଁ ନିଜେ କିଛି କରିବି।
1: ଘରୁ ଯାଇଥିଲି ମାନେ ଆପଣ ଘରୁ?
0: ଘରୁ ମୁଁ ଚାଲିଗଲି ବାହାରକୁ।
1: କେବେ ଗଲେ ଏଟା?
0: ମୋର କଲେଜ ପଢା ସରିଲା ପରେ।
1: କଲେଜ ପଢା
0: ସରିଲା ପରେ ମୁଁ ଯାଇକି ଗୋଟେ ଇନ୍ସୁରାନ୍ସ କମ୍ପାନୀରେ କିଛି ଚାକିରି କଲି।
1: କଲେଜରେ ଆପଣ ମାନେ ଆପଣଙ୍କର ପିଲାଦିନର ପଢାଟା କୋଉଠି ଆରମ୍ଭ ହେଲା ପ୍ରଥମ?
0: ସ୍କୁଲ ଏଠି ବାରିପଦାରେ,
1: ବାରିପଦା ସ୍କୁଲ।
0: ତାପରେ ଗଲି ମୁଁ ଷ୍ଟୁଆର୍ଟ କଲେଜ ରାଇଏସ୍ସି ପଢ଼ିଲି, ତାପରେ ବାରିପଦା କଲେଜ ଏମ୍ପିସି କଲେଜରେ ମୁଁ ବିଏ ପାସ୍ କଲି।
1: ସେ ସମୟରେ ଯୋଉ ମୟୂରଭଞ୍ଜର ଯୋଉ ଥିଲା ଅବସ୍ଥା କେମିତି ଥିଲା ସେ ସମୟ?
0: ଖୁବ୍ ଭଲ ଥିଲା,
1: ଖୁବ୍ ଭଲ।
0: ଆପଣ ଘରୁ ବାହାରିକି ଯୁଆଡ଼େ ଯିବେ ଖାଲି ଗଛ। ସକାଳେ ଆପଣ ଯଦି 6-7 ଭିତରେ ବୁଲିବାକୁ ଯିବେ, ଆପଣ ବହୁତ ସୁଗନ୍ଧ ପାଇବେ, ଫୁଲର ବାସନା, ବହୁ ପ୍ରକାର ଗଛ ବାରିପଦା ଟାଉନ୍ ସାରା ଭର୍ତ୍ତି ହେଇକି ଥିଲା, ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା, କାକର ପଡ଼ିକି ଚାରିଆଡ଼େ ସୁନ୍ଦର କାକର ପଡ଼ୁଥିଲା, ଆପଣ ତା ଦେହରେ ଖାଲି ଗୋଟେ ଗଲେ ଆପଣ ଗୋଡ଼ ପୁରା ଚିଞ୍ଚି ଯିବ। ତାପରେ ଆସ୍ତେ ଆସ୍ତେ ସୂର୍ଯ୍ୟ କିରଣ ପଡ଼ି ସେ ଶୁଖିଯିବ, ଦେହ ସହିତ ମଧ୍ୟ ଆର୍ଦ୍ରତା ଆସୁଥିଲା, ତାପରେ ଶୁଖି ଯାଉଥିଲା, ଅଟୋମେଟିକାଲି ବଡିଟା ଚଳଚଞ୍ଚଳ ହେଇଯାଉଥିଲା। ଏବଂ ଅଟୋମେଟିକାଲି ଆପଣ ଶୀତ ଦିନେ ହଉ, ଛଅ ମାସ ଏଠି ଥଣ୍ଡା ରହୁଥିଲା, ବାକି 6 ମାସରୁ କିଛି ବର୍ଷା ଆଉ ଗରମ ରହୁଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ଆଟମସ୍ଫିୟର ହେଇଛି ସେ ଆଟମସ୍ଫିୟର ତ ଅତି ସୁନ୍ଦର ଆଟମସ୍ଫିୟର ଥିଲା। ବାରିପଦାରୁ ଆପଣ ସେତେବେଳେ ମାଇଲ କିଲୋମିଟର ନୁହେଁ, ବାରିପଦାରୁ 2-3 ମାଇଲ ଗଲା ପରେ ଜଙ୍ଗଲ। ଆମେ ପିକନିକ୍ କରିକି ସାଇକେଲରେ ଫେରିଲା ବେଳକୁ ହରିଣ ଦେଖିଛୁ
1: ରାସ୍ତାରେ,
0: ମଞ୍ଚାବନ୍ଧାକୁ ଯାଇଛୁ କାଠପାଳ ସେଆଡ଼କୁ, ଏ ପାଖରେ ତଖତପୁର ଆଗକୁ ଯାଇଛୁ, ଆପଣ ଯେଉଁଟା ଏଇନା ଇଏ ହେଇଛି ସୁବର୍ଣ୍ଣରେଖାର ଯେଉଁଠି ଅଫିସ ଫଫିସ ସବୁ ହେଇଛି, ଇଏ କ'ଣ ସେ ଜାଗାଟା ନା, ସେଠି ସେ ପାଖରେ ସବୁ ଜଙ୍ଗଲ ଥିଲା, ଚାରିଆଡ଼େ ଗଛ ଜଙ୍ଗଲ ଭର୍ତ୍ତି,
1: ଲକ୍ଷ୍ମୀ ପୋଷି।
0: ବାରିପଦା ଟାଉନକୁ ମଝିରେ ମଝିରେ ସେଟା ଗୋଟେ କହୁଥିଲେ ହେଟାବାଘ ବା ନେକଡ଼ା ପଶି ଆସୁଥିଲା। ରାଣୀବାଗ ଯେଉଁ ବଗିଚା ଥିଲା ଓଡ଼ିଶାରେ ଏଭଳିଆ ବଗିଚାର ଥିଲା, ଏଠି ସୁନ୍ଦର, ଏଠି ଗୋଟେ ଟୟ ଟ୍ରେନ୍ ଥିଲା, ବଢ଼ିଆ ସୁନ୍ଦର ଲନ୍ ଥିଲା, ସେଠି 37 ପ୍ରକାର ଫୁଲ ଗଛ ଲାଗିଥିଲା, ସେଠି ଫଳ ଗଛ ଥିଲା 7 ପ୍ରକାରର।
1: ଆଜ୍ଞା,
0: ମୁଁ ଯାହା ଲେଖାରୁ ଜାଣିଛି ଏବଂ ଜାଣି, ପିଲାଦିନେ ଆମେ ଯାଉଥିଲୁ ବୁଲିବା ପାଇଁ ସବୁ ସେତେବେଳେ ଉପରଓଳି ଯାଉଥିଲୁ, ଖୋଲା ରହୁଥିଲା, ଏଠି ପ୍ରାୟ 7-8 ଜଣ ମାଳି କାମ କରୁଥିଲେ, ଏଠି ଛୋଟ ଜୁ ଥିଲା, ଏଠି ଭାଲୁ ଥିଲା, ମାଙ୍କଡ଼ ଥିଲେ, ସାପ ଥିଲେ, ବିଭିନ୍ନ ପ୍ରକାର ଛୋଟ ଜୁ, ଏଠି ଗୋଟେ ବାଘର ଥିଲା, ବାଘ ରଖିଥିଲେ,
1: ଭଞ୍ଜପୁରରେ
0: ବାଘରେ ଏବେ ବି ଅଛି। ଆଚ୍ଛା, ତାପରେ
1: ବାଘ ରହୁଥିଲେ?
0: ଆଜ୍ଞା, ବାଘ ରହୁଥିଲେ, ବାଘ ସିଂହ ଆମେ ଦେଖିଛୁ ଏଇଠି। ଆଚ୍ଛା, ଏଠି ଆପଣଙ୍କର ଟ୍ରେନ୍ ଥିଲା, ଯେଉଁ ନେରୋ ଗେଜ୍ରେ ଛୋଟ ଗାଡ଼ି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାନାଥ 3 ଇଞ୍ଜିନ ଚାଲୁଥିଲା ରିକ୍ସାକୁ, ଇଆଡ଼େ ଯାଉଥିଲା ତାଳବନ ପନ୍ତ।
1: କ'ଣ କହିଲେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା
0: 3 ଇଞ୍ଜିନ ଥିଲା, ଇଞ୍ଜିନ ଲେଖା ହେଇଛି, ଏବେ ଗୋଟେ ମଞ୍ଜିନ ଥୁଆ ହେଇଛି ଷ୍ଟେସନ ସାମ୍ନାରେ ଗଲେ ଦେଖିବେ। ତାଳବନ୍ଦ ପନ୍ତ ରେଳ ଲାଇନ ଥିଲା, ପାଙ୍ଗିରିପୁଷି ଦେଇକି ଆପଣଙ୍କର ପାସେଞ୍ଜର ଟ୍ରେନ୍ ଚାଲୁଥିଲା, ତାଳବନ୍ଦ ପନ୍ତ ଯାଉଥିଲା ଆପଣଙ୍କର ଗାଡ଼ି 2 ଓଳି ସକାଳ ଓଳି ଉପର ଓଳି, ମେନଲି ଆପଣଙ୍କର ଜଙ୍ଗଲ ଜାତ ଜିନିଷ କାଠ ଆଉ ପଥର ମୋରମ ଏଗୁଡ଼ା ସବୁ ବୋହିକି ଆଣୁଥିଲା, ଆଣିକି ଆପଣଙ୍କର ଏଇଟା ମହାରାଜା କରିଥିଲେ, ମହାରାଜା ରାମଚନ୍ଦ୍ର ଭଞ୍ଜ। ଏଇ କଥା ଆପଣଙ୍କ ପ୍ରଶ୍ନର ଉତ୍ତର ସାଙ୍ଗରେ ମୁଁ ଆଉ ଗୋଟେ ଯୋଡ଼ି ଦେଉଛି, ଯେତେବେଳେ ଷ୍ଟେଟରେ ମହାରାଜା ଭାବିଲେ ଉନ୍ନତି କରିବାକୁ ହେଲେ ଟଙ୍କା ଦରକାର, ରେଭିନ୍ୟୁ ଦରକାର, ସେତେବେଳେ ସେ ଟାଟା କମ୍ପାନୀକୁ ମାଇନ୍ସ ବି ଦେଇଥିଲେ, ରୟାଲ୍ଟି ପାଉଥିଲେ, ଏଇ ଜିନିଷ କଲେ ନିଜ କ୍ରିୟାରେ ରେଳ ଲାଇନ୍ କଲେ, ଯେଉଁଥିରେ କି ମାଲ ବୁହା ହେଇକି ରେଲୱେ BNRକୁ ଦିଆହେଲା। ଆପଣଙ୍କ ଇରିଗେସନ୍ ପ୍ରୋଜେକ୍ଟ, ଆପଣଙ୍କୁ ଆଗ ଚର୍ଚ୍ଚାରେ ବି ମୁଁ ଜଣେଇଥିଲି, ଇରିଗେସନ୍ ପ୍ରୋଜେକ୍ଟ ଚାରିରେ କଲେ ସେଠୁ ଜମିକୁ ପାଣି ଗଲେ ଭଲ ଚାଷ ହେବ, ଉତ୍ପନ୍ନ ହେଲେ ଗରିବ ଲୋକମାନେ ଉପକାର ପାଇବେ। ଇଭେନ୍ କିଛି କିଛି ଏରିଆରେ ଥିଲା ଯେଉଁଥିରେ ଜଳକର ସେମାନେ ନେଉନଥିଲେ, ଅଳ୍ପ କିଛି ଏରିଆରେ ଜଳକର ନିଆ ହେଉଥିଲା, ଜଳକରଟା ଗୋଟେ ବିଶେଷ ବଡ଼ କଥା ନଥିଲା, କି ଜମିକୁ ପାଣି ଯିବାଟା ଥିଲା ଠିକ। ଦୁଇଟା ବଡ଼ ମାଇନର ମିଡ଼ିୟମ୍ ଇରିଗେସନ୍ ପ୍ରୋଜେକ୍ଟ କରିଥିଲେ, ବାଲ୍ଡିଆ ଏବଂ ହଳଦିଆ, ରାମଚନ୍ଦ୍ର ସମୟରେ ହେଇଥିଲା।
1: ଆଜ୍ଞା,
0: ଆଚ୍ଛା, ଆରମ୍ଭ ହେଇକି ତାପରେ ପୂର୍ଣ୍ଣଚନ୍ଦ୍ର ତାକୁ ଚଳେଇ ରଖିଲେ, ପ୍ରତାପଚନ୍ଦ୍ର ତାକୁ ମେଣ୍ଟେନ୍ କଲେ, ତା ଆପଣ ଏଇଟା କଣ୍ଟିନ୍ୟୁଇଂ ଅନ୍ଗୋଇଂ ପ୍ରୋସେସ୍ କୁହନ୍ତୁ।
1: ଆଜ୍ଞା,
0: ଗୋଟେ କ୍ରମାନ୍ୱୟ ଭାବରେ ଏଇଟା ଚାଲି ଆସିଛି।

0: ଦେଇଛି ଆଜ୍ଞା, କିଏ କଣ କରିଛି, ରାଜବଂଶ କରିଥିଲେ ଆପଣ, ତାଙ୍କ ବାପା କୃଷ୍ଣଚନ୍ଦ୍ର ମହାରାଜ ଦେଇଥିଲେ ଆପଣଙ୍କ ରେଭେନ୍ସା କଲେଜକୁ ଟଙ୍କା, ମେଡିକାଲ କଲେଜକୁ ସେତେବେଳେ ଟାଇମରେ ଦେଇଥିଲେ 20,000 ଟଙ୍କା, ରେଭେନ୍ସା କଲେଜକୁ ହଷ୍ଟେଲ ପାଇଁ ଦେଇଥିଲେ ଟଙ୍କା, ଇଲେକ୍ଟ୍ରିକ ଆଉ ୱାଟର ସପ୍ଲାଇ ପାଇଁ ଦେଇଥିଲେ ଟଙ୍କା। ତାଙ୍କର ଚିନ୍ତାଧାରା ଥିଲା ଏଇଟା ଓଡ଼ିଶାର ଅଂଶ, ଆମେ ଓଡ଼ିଆ ଏବଂ ଓଡ଼ିଶା ରାଜ୍ୟ, ତେବେ ଏଇ ଗୋଟିଏ କଟକ ହେଲା ସେଣ୍ଟର, ସେତେବେଳେ ମୋଗଲବନ୍ଦୀ 6 ଡିଷ୍ଟ୍ରିକ୍ଟ ଥିଲା, ସେଇଥିରୁ କଟକ ମୋଗଲବନ୍ଦୀର ରାଜଧାନୀ ଥିଲା, ବାକି 26 ଷ୍ଟେଟ୍ ଥିଲା, ଟିଗ୍ରିଆ ଥିଲା ସବୁଠୁ ଛୋଟ ଜାଗା, ସବୁଠୁ ବଡ଼ ଷ୍ଟେଟ୍ ଥିଲା ମୟୂରଭଞ୍ଜ, ଅନ୍ୟ କୌଣସି ପ୍ରଦେଶ ସହିତ ତୁଳନା କରାଯାଇପାରିବନି, ବହୁତ ଉନ୍ନତ ରାଜ୍ୟ ଥିଲା।
1: ତେବେ ମୟୂରଭଞ୍ଜର ବର୍ତ୍ତମାନ ଅବସ୍ଥା ଆଉ ସେ ସମୟର ଅବସ୍ଥା ଭିତରେ କ'ଣ ଫରକ ଆପଣ ଅନୁଭବ କରୁଛନ୍ତି?
0: ବହୁତ ଫରକ, ସେତେବେଳେ ସବୁ ଜିନିଷ ସମୃଦ୍ଧ ହେଇକି ଥିଲା ଏବଂ ତାକୁ ସେମାନେ ପୁରା ଯତ୍ନ କରିକି ରଖିଥିଲେ
1: ଆଜ୍ଞା,
0: ଯାହା ବି ଥିଲା, ବର୍ତ୍ତମାନ ସେଗୁଡ଼ା ସବୁ ଶ୍ରୀହୀନ ହେଇଯାଇଛି, ଯେଉଁ ନୂଆ ଜିନିଷ ସବୁ ଆସିଛି ସେଗୁଡ଼ା ଏତେ ଭଲ ଭାବରେ ବ୍ୟବସ୍ଥା ହେଇନି ଏବଂ ସେଗୁଡ଼ା ଭଲ ଭାବରେ ମେଣ୍ଟେନ୍ ବି ହେଉନି, ଯତ୍ନ ବି ହେଉନି ଏବଂ ସେ ଭଲ ଆପଣଙ୍କର ପରିଣାମ ଦେଉନି।

0: କୋଉ ମସିହାରେ ଆପଣ ବିଏ ପାସ୍ କଲେ?
1: 51-52
0: ସେତେବେଳେ ତ ବହୁତ ଚାକିରି ଥିଲା, ଆପଣ ଚାକିରି ପ୍ରତି କାହିଁକି ମନ ବଳେଇଲେନି?
1: ଆପଣଙ୍କର ଚାକିରି କରିବା ପାଇଁ ଯୋଗ୍ୟତା ଗୋଟେ ସାମାନ୍ୟତମ ମେଟ୍ରିକୁଲେସନ ପାସ୍ କଲେ କିରେଣୀ ହେଇପାରୁଥିଲେ,
0: ଆଜ୍ଞା
1: ବିଏ ପାସ୍ କଲେ ଆପଣ ଗୋଟେ ଇଏ ହେଇପାରିବେ, ଟିଚର ହେଇପାରିବେ,
0: ଆଜ୍ଞା
1: ଆଉ ଏମ୍ ଏ ପାସ୍ କଲେ ଆପଣ ଗୋଟେ ଲେକ୍ଚରର ହେଇପାରିବେ,
0: ଆଜ୍ଞା
1: ଏସବୁ କାମ ପାଇଁ ମୋର ସ୍ପୃହା ନଥିଲା। ମୋର ସ୍ପୃହା ଥିଲା କୌଣସି ଗୋଟେ ଆଦର୍ଶନୀୟ ବ୍ୟବସାୟିକ ହଉ ବା ଆପଣଙ୍କର କୌଣସି ପ୍ରକାରର ଗୋଟେ କିଛି ସଂଗଠନ ହଉ, ସେଇଭଳିଆ ସଂସ୍ଥା ବ୍ୟବସ୍ଥାରେ ମୁଁ ଗଲେ ତାହେଲେ କିଛି ଜାଣିବି, ଶିଖିବି ଏବଂ କିଛି କରିପାରିବି, ତା ଛଡ଼ା ବି ପେଟ ପୋଷିପାରିବି। ମୋତେ ମୁଁ ମୂଳରୁ ଗୋଟେ ଇନ୍ସୁରାନ୍ସ କମ୍ପାନୀରେ କାମ କରିଥିଲି,
0: ଆଜ୍ଞା
1: ସେଠୁ ମୁଁ ଛାଡ଼ି ଦେଇକି ମୁଁ ନିଜର ବ୍ୟବସାୟ ମୁଁ କଲି, ଆପଣଙ୍କର ଏଇ ଯେଉଁ ଠିକାଦାରୀ କାମ ଆଉ ସପ୍ଲାଇ କାମ ବହୁତ କଷ୍ଟସାଧ୍ୟ ହେଲା ମୋତେ କରିବା ପାଇଁ। ତାପରେ ଟିକେ ବରିଷ୍ଠ ପଦାଧିକାରୀଙ୍କ ଘରର ଲୋକ ହୋଇଥିବା ଯୋଗୁଁ ଏବଂ ଆମର ନିଜର ବ୍ୟାକଗ୍ରାଉଣ୍ଡ ମଧ୍ୟ ଥିଲା ଯେ ଆମେ ଜମିଦାର ପରିବାରର ଲୋକ, ସେହି ହିସାବରେ ସମ୍ମାନ ସୂଚକ କାର୍ଯ୍ୟ ନକଲେ ନିଜକୁ ଟିକେ ଖରାପ ଲାଗୁଥିଲା ଏବଂ ଅସମ୍ମାନ ସୂଚକ ବ୍ୟବହାର ପାଇଲେ ମଧ୍ୟ କଷ୍ଟ ହେଉଥିଲା। ଏଇ ଯେଉଁ ଇଂରାଜୀରେ କଥା ଏଭିଜିଅସ୍ ଅଫ୍ ବିଜନେସ୍, ତାକୁ ଶିଖିବା ପାଇଁ ତାକୁ ନିଜ କରାୟତ କରିବା ପାଇଁ ମୋତେ ବହୁତ ଦିନ ଲାଗିଲା, କାରଣ ଆମେ ଜନ୍ମ ହେଇଥିଲୁ ଭଲ ଘରେ, ଖାଇ ପିଇକି ଚାକର ବାକର ଥିବା ଏବଂ ପିଅନ ଡ୍ରାଇଭର ଥିବା, ଗାଡ଼ି ଥିଲା, ଗୋଟେ ଅନ୍ୟ ରକମର ପରିସ୍ଥିତି ଏବଂ ପରିବେଶ ଭିତରୁ ଆମେ ଆସିଥିଲୁ। ତାପରେ ଯେତେବେଳେ ମୁଁ ନିଜେ କାମ କଲି ସେତେବେଳେ ବହୁତ ଜିନିଷ ଶିଖିଲି ଏବଂ ବହୁତ ଜିନିଷ ଜାଣିଲି ଏବଂ ବାହାରକୁ ଯିବା ଯୋଗୁଁ ବହୁ ପ୍ରକାର ଲୋକଙ୍କ ସମ୍ପର୍କରେ ଆସିଲି ଏବଂ ବହୁ ପ୍ରକାର ସଂସ୍ଥା ବ୍ୟବସ୍ଥା ମଧ୍ୟ ଜାଣିଲି, ବହୁ ଲାଙ୍ଗୁଏଜ୍ ବି ଜାଣିଲି।
0: ବାହାରକୁ ସାର୍ କୋଉଠୁ କୋଉଠୁ ଯାଇଛନ୍ତି ଆପଣ?
1: ମୁଁ ବହୁତ ଜାଗାକୁ ଯାଇଛି, ଭାରତବର୍ଷରେ ପ୍ରାୟ ଅଧିକାଂଶ ଜାଗାକୁ ଯାଇଛି ମୋର କାମରେ ବୁଲିବା ପାଇଁ, ଉଭୟ କାହିଁକି ଆପଣଙ୍କୁ କହିବି, ବିଶେଷ କରି କଲିକତା ଆଉ ଏ ପାଖରେ ଆପଣଙ୍କର ବିଶାଖାପଟନମ, ଆପଣଙ୍କ ରାୟପୁର, କେରଳ, ରାଜସ୍ଥାନ, ହଁ ପ୍ରାୟ ଇଣ୍ଡିଆଟା ବୁଲି ଦେଇଛି, ଗୋଟେ ଦୁଇଟା ତିନିଟା ଷ୍ଟେଟ୍ କୋଉଠି ବାକି ଥିବ।
0: ଆପଣଙ୍କର ୟଙ୍ଗ ଏଜ୍ରେ ଆପଣ କେବେ କାହାକୁ ଭଲ ପାଇ ନାହାନ୍ତି?
1: ଫୁରସତ ନଥିଲା,
0: ଫୁରସତ ନଥିଲା,
1: ଫୁରସତ
0: ନଥିଲା, କାହିଁକି ନଥିଲା? ଆପଣ ତ ଆପଣ
1: ଗୋଟେ କଥା ହେଉଛି କ'ଣ, ମୁଁ ଆପଣଙ୍କୁ ଯେଉଁ କହିଲି ଯେଉଁ ବ୍ୟାକଗ୍ରାଉଣ୍ଡ ଆସିଥିଲି ଏବଂ ଯେଉଁ ବ୍ୟାକଗ୍ରାଉଣ୍ଡକୁ ମୁଁ ନିଜ ଜିଦ୍ରେ ବା ନିଜର ଆମ୍ବିସନ୍ କରିକି ମୁଁ ଗଲି, ସେଥିରେ ମୋତେ ବହୁ ପ୍ରକାରର ଚିନ୍ତା ଏବଂ କଷ୍ଟସାଧ୍ୟ ଜିନିଷ ସମ୍ମୁଖୀନ ହେବାକୁ ପଡ଼ିଲା ଏବଂ ଘରୁ ବାହାରି ଯାଇକି ବାହାରେ ରହିବାର ଆମର ଅଭ୍ୟାସ ନଥିଲା ଏବଂ ଘରେ ଖୁବ୍ ଭଲ ପରିବେଶରେ ଆମେ ଖାଇ ପିଇକି ଥିଲୁ। କିନ୍ତୁ ପରକାଳରେ ମୁଁ ଆପଣ ଯଦି ମୋତେ ପଚାରୁଛନ୍ତି, ମୁଁ କହିବାକୁ ବାଧ୍ୟ ହେଉଛି, ସେତେବେଳେ ପ୍ରାକ୍ଟିକାଲି ଆମ ଫ୍ୟାମିଲିରେ ଗୋଟେ ରୋଜଗାରର ବ୍ୟବସ୍ଥା ଖୁବ୍ ଭଲ ନଥିଲା ବାପା ରିଟାୟାର କଲା ପରେ। ଏଇଟା କହିବା ଉଦ୍ଦେଶ୍ୟ ହେଉଛି ଏଇ ପ୍ରକାର ପରିବାରରେ ଯେଉଁଠି ସଂଘର୍ଷ ଚାଲିକି ପରିବାରଟା ଉଠୁଛି, ଗୋଟେ ଭଲ ପରିବେଶରୁ ଆସିକି ଗୋଟେ ହଠାତ୍ ଗୋଟେ ଅଲଗା ପରିବେଶକୁ ଗଲା ବେଳକୁ ଗୋଟେ ଦ୍ୱନ୍ଦ୍ୱ ଭିତରେ ମଣିଷର ମନ ଭିତରେ ମଧ୍ୟ ବହୁତ ପ୍ରକାର ସଂଘର୍ଷ ଭାବନା ଚିନ୍ତା ଆସିବ, ସେତେବେଳେ ଆଉ ଫୁରସତ କାହିଁ, କୋଉ ଜିନିଷ ଭଲ ପାଇବି କୁଆଡେ ବୁଲିବି।
0: ଆପଣ ଯେମିତି ଦେଖାଯାଉଛନ୍ତି ଆପଣ ପୁରା ପରିଷ୍କାର ପରିଚ୍ଛନ୍ନ, ଆପଣଙ୍କର ସବୁ ଜିନିଷରୁ ଜଣାପଡ଼ୁଛି ଯେ ଆପଣ ପ୍ରକୃତି ପ୍ରେମୀ, ଆପଣ ଭଲ ପାଆନ୍ତି।
1: ସେଟା ତ ଗୋଟେ ବୟସ

0: କିନ୍ତୁ ମୋ ଭିତରେ କୌଣସି ଅଭିଳେଖ ନଥିଲା।
1: ଆଜ୍ଞା ହଁ ଠିକ।
0: ଦ୍ୱିତୀୟ କଥା ହେଉଛି ଅନେକ ଜାଗାରେ ମଧ୍ୟ ମୁଁ ନିଜକୁ ସାହସ କରିକି ବିଭିନ୍ନ କଥା ଆଲୋଚନା କରିଛି, ବିଭିନ୍ନ ପିଲାମାନଙ୍କ ବିଷୟରେ, ବିଭିନ୍ନ ଝିଅମାନଙ୍କ ବିଷୟରେ। ହୁଏତ ସେଟା ଅନେକ ଲୋକ ପସନ୍ଦ କରିନାହାନ୍ତି, କିନ୍ତୁ ମୁଁ ତା ଭିତରେ ଜଡ଼ିତ ହେଇନି। ଏଇ ଦୃଷ୍ଟିରୁ ଆପଣ ଯେଉଁ ପ୍ରଶ୍ନ କରୁଛନ୍ତି, ବୟସରେ ଆପଣଙ୍କର କ'ଣ ଗୋଟେ ପ୍ରାଧାନ୍ୟ ଥିବ ବା ଗୋଟେ କିଛି ମାନେ ଆକର୍ଷଣ ଥିବ, ସେଭଳିଆ ବିଶେଷ କିଛି ମୋର କାହିଁକି ମାନେ କେଉଁଠି କ'ଣ ସାମୟିକ ଭାବରେ କେଉଁଠି କ'ଣ ହେଇଥିବ ଯଦି ମୋର କାହିଁ ଖିଆଲ ପଡ଼ୁନି, କିନ୍ତୁ ମୁଁ ସେଥିରୁ ବାହାର ନୁହେଁ ଯେ ମୁଁ ଏ ବିଷୟରେ ମୁଁ ଚିନ୍ତା କରିନି କି ଆକର୍ଷିତ ହେଇନି।
1: ତାପରେ ଆପଣଙ୍କର ବିବାହ ହେଇଗଲା, ଆପଣଙ୍କ ସହିତ କେମିତି ତାଙ୍କର ଜୀବନ ଆରମ୍ଭ ହେଲା?
0: ସେ ଜଣେ ଶିକ୍ଷା ବିଭାଗ ପରିବାରରୁ, ସେମାନେ ଦକ୍ଷିଣ ଅଞ୍ଚଳର ଲୋକ ଏବଂ ତାଙ୍କ ବାପା ହାଇଦ୍ରାବାଦରେ ଓଡ଼ିଆ ବିଭାଗରେ ମୁଖ୍ୟ ଥିଲେ ଏବଂ ସେହି ହିସାବରେ ସେ ଜଣେ ଭଲ ଟିଚର ଶିକ୍ଷାର୍ଥୀ ଅର୍ଜନ କରିଥିଲେ। ସେହି ହିସାବରେ ଗୋଟେ ପ୍ରାନ୍ତରୁ ଆଉ ଗୋଟେ ପ୍ରାନ୍ତକୁ ଆସିଲେ, ମାନେ ଗଞ୍ଜାମ ଜିଲ୍ଲାରୁ ଆସିଲେ ମୟୂରଭଞ୍ଜ ଜିଲ୍ଲା।
1: ଗଞ୍ଜାମ ଜିଲ୍ଲାରୁ ଆପଣ ବିବାହ କରିଛନ୍ତି?
0: ହଁ, ଯୋଗାଯୋଗଟା ହେବାଟା ଆସ୍ତେ ଆସ୍ତେ ବହୁତ ସୁବିଧା ହେଇଗଲାଣି ନା, ଟ୍ରେନ୍ ବହୁତ ଥିଲା, ରାସ୍ତାଘାଟ ବହୁତ ସୁବିଧା ଥିଲା, ତେଣୁ ଲୋକଙ୍କର ଯିବା ଆସିବା ଓଡ଼ିଶା ଗୋଟେ ପ୍ରଦେଶ ହେଇକି ଓଡ଼ିଶାରେ ବହୁତ ପ୍ରକାର 13 ଜିଲ୍ଲା
1: ଭିତରେ ଯୋଗାଯୋଗଟା କିଏ କଲେ?
0: ପିସାଗର ଲୋକ, ଏଇଭଳିଆ ଲୋକ, ଏଇଭଳିଆ ଗଞ୍ଜାମ ଜିଲ୍ଲାରେ।
1: ମ୍ୟାଡାମ ଆସିଗଲା ପରେ କେମିତି ଘରର ଆପଣଙ୍କର ପରିବେଶ କେମିତି ହେଇଗଲା? କେମିତି
0: ସେ ଆସିଲା ବେଳକୁ ବାପା ମା ଥିଲେ ଏବଂ ବାପା ରିଟାୟାର କରିଯାଇଥିଲେ ଏବଂ ବୟସ ହେଇଥିଲା ବାପା ମା ଉଭୟଙ୍କୁ, ସେମାନେ ବିଶେଷ ରୋଗଗ୍ରସ୍ତ ନହେଲେ ମଧ୍ୟ ଦୁର୍ବଳ ହେଇଯାଇଥିଲେ, ଯେଉଁଥିପାଇଁ କି ମୋର ଯୋଉ ବିଜନେସ ଥିଲା କଟକ ଜିଲ୍ଲାରେ ବହୁତ ସମୟ ଆସିକି ବାରିପଦାରେ କଟିବାକୁ ପଡ଼ିଲା ବାପା ମାଙ୍କୁ ଦେଖିବା ପାଇଁ। ତା ଛଡା କେତେକ ଜିନିଷ ଅଛି ଯୋଉଟା କି ମୋର ସାଧାରଣ ଆଲୋଚନାକୁ ଆଣିବା ପ୍ରୟୋଜନ ମନେ
1: କରୁନି।
0: ଭାଇ ଚାକିରି କଲେ, ମୁଁ ବ୍ୟବସାୟ କରୁଥିଲି, ମୁଁ ଚାକିରି କରିଥିଲି, ମୁଁ କୋଉଠି ବ୍ୟବସାୟ କରୁଥିଲି, ବ୍ୟବସାୟ କଲି କରିବା ଯୋଗୁଁ ମୁଁ ମଝିରେ ମଝିରେ ଆସିକି କରୁ କରୁ ଏଭଳିଆ ପରିସ୍ଥିତି ହେଲା, ମୋତେ ରହିବାକୁ ପଡ଼ିଲା, କେତେ ଦୌଡ଼ିବି ହେଲା ଗୋଟେ କଥା। ଦ୍ୱିତୀୟ କଥା ହେଲା ଏଇଟା ମୋର ଆଦି ଜାଗା, ବାପାଙ୍କର ନିଜ ଘର ହେଉଛି କଟକ ଜିଲ୍ଲା ଯାଜପୁର ସବ୍ ଡିଭିଜନ ଅୟାସପୁର ଗୋଟେ ଫେମସ୍ ଗାଁରେ, ସେଇଠି ଜମିଦାର ଫ୍ୟାମିଲି, ଆମେ ସେଠୁ ଆସିଲୁ ଏଠିକି। ସେ ମୟୂରଭଞ୍ଜ ଷ୍ଟେଟରେ ଚାକିରି କଲେ, ମୁଁ ଜନ୍ମ ରାଇରଙ୍ଗପୁରରେ, ଏଠିକା ଲୋକ, ଏଠିକା ଜଳବାୟୁ, ଏଠିକା ପରିବେଶ ସବୁଥିରେ ମୁଁ ହେଲି। ଭାଷାରେ ବିଶେଷ କିଛି ମୟୂରଭଞ୍ଜିଆ ଭାଷା ଆମକୁ ବିଶେଷ ପ୍ରଭାବ କରିନି ଆମ ପରିବାରକୁ, ତଥାପି କିଛିଟା ଅଳ୍ପ ଟିକେ ରହିଛି, କେନେ ଯିବନି, କାହିଁକି ଯିବନି, ଲୋକେ କେନେ ଯିବନି, କିସ ହେଲା,
1: ସେଥିରେ ବହୁତ ମଜା, ସେଥିରେ ବହୁତ ଆନନ୍ଦ ମିଳେ।
0: ଆଚ୍ଛା, ଆନନ୍ଦ ତ ନିଶ୍ଚୟ ମିଳିବ, ତେଣୁ ଏଇ ପ୍ରକାର ପରିସ୍ଥିତି ମୋତେ ଏଠିକି ଆସିବାକୁ ପଡ଼ିଲା। ଏଠିକି ଆସିକି ମୁଁ ମୋର ଅଭ୍ୟାସ ମୁଁ ବସିପାରେନି, ଏ ଫ୍ରେଣ୍ଡସ ଫ୍ରେଣ୍ଡସ ଏପାଖ ସେପାଖ ସମସ୍ତଙ୍କ ପାଖକୁ ଗଲି, ମୋର କିଛି ପଲିଟିକାଲ ଫ୍ରେଣ୍ଡସ ଥିଲେ ଅଛନ୍ତି ମଧ୍ୟ, କିଛି ସରକାରୀ, ତା ଛଡ଼ା ଏଠି ଯେଉଁ ପ୍ରଶାସନିକ ଲୋକମାନେ ଆସିଲେ, ଯେହେତୁ ମୁଁ ସେ ପାଖରେ ଥିଲି ଏବଂ ଆମର ବରିଷ୍ଠ ବିଶିଷ୍ଟ ବନ୍ଧୁବାନ୍ଧବ ସେଇ ପାଖର ସବୁ ଏଠି, କିଏ ନା କାହାର କ'ଣ ବନ୍ଧୁବାନ୍ଧବ ହେଇକି ଆସିଲେ, ଅଟୋମେଟିକାଲି ବାରିପଦା ଭଳିଆ ଜାଗାରେ ମୁଁ ଆସିକି ପ୍ରଥମ ଟିକେ କାମ ଆରମ୍ଭ କଲି, ଗୋଟେ ଡିଷ୍ଟ୍ରିବ୍ୟୁସନ୍ ଫାର୍ମ ମୁଁ କଲି। କିନ୍ତୁ ତା ଦେହରେ ବି ଟିକେ ବିଳମ୍ବନା ହେଲା, ଜଣେ ଜଣେ ଲୋକ ଯେଉଁମାନେ ତାକୁ ବୁଝାବୁଝି କରୁଥିଲେ, ଜଣେ ମରିଗଲେ ଆଉ ଜଣେ ଛାଡ଼ିଦେଲେ, ଆଉ ମୁଁ ଦୂରରେ ରହିକି ଆକୁ ସମ୍ଭାଳିବା ଅସୁବିଧା ହେଲା, ମୋର ଯିଏ ପାର୍ଟନର ରହିଥିଲେ ସେମାନେ ବିଶେଷ ଇଣ୍ଟରେଷ୍ଟ ନେଲେନି।
1: ଆପଣ କେବେ ମ୍ୟାଡାମଙ୍କୁ ନେଇକି ଫିଲ୍ମ ଯାଇଛନ୍ତି ଦେଖିବାକୁ?
0: ଖୁବ୍ କମ୍, ତାଙ୍କ ହିସାବରେ ଯାଇଛି, ମୋ ହିସାବରେ ନୁହେଁ।
1: କ'ଣ କ'ଣ ସବୁ ଫିଲ୍ମ ଆପଣଙ୍କ ସମୟରେ ଦେଖିଛନ୍ତି?
0: ବହୁତ ଫିଲ୍ମ ଦେଖିଛି, କୋଉଟା
1: ସାର୍ କୁହନ୍ତୁ, ସାର୍ ଆମେ ସେଇଟା ଜାଣିବାକୁ।
0: ମୋ ସମୟରେ ଗୋଟେ ଫିଲ୍ମ ହେଇଥିଲା ମଦର ଇଣ୍ଡିଆ।
1: ଆଜ୍ଞା, ବହୁତ ସୁନ୍ଦର ପିକ୍ଚର,
0: ଆଉ ସେ ପିକ୍ଚର ତୁଳନା ଆଜିକାଲି କୌଣସି ପିକ୍ଚର ଆଜିକା ହେଇନି, ଏଟା ସୁନ୍ଦର ହେଇଥିଲା। ଦୋ ବିଘା ଜମିନ, ମୋର ଟିକେ ଏଣ୍ଟରଟେନିଂ ଫିଲ୍ମ ଦେଖିବା ପାଇଁ ଅନିଚ୍ଛା ନଥିଲେ ମଧ୍ୟ ଇଚ୍ଛା ନଥାଏ, ବୁଝିପାରିଲେ କି? ସାମ୍ନାକୁ ଆସିଗଲେ ଦେଖେ, ସାଙ୍ଗ ମେଳାରେ ଯାଇକି ଦେଖେ, କିନ୍ତୁ ମୋର ଗୋଟେ ଅତି ଆନ୍ତରିକ ସ୍ପୃହା ନଥିଲା। କିନ୍ତୁ ଏଇ ପ୍ରକାର ଗୁଣାତ୍ମକ ଫିଲ୍ମ ଗୁଡା ଆଉ ଯେଉଁଥିରେ ସାମାଜିକ
1: ମୂଲ୍ୟବୋଧ
0: ଯେଉଁଥିରେ ପ୍ରକାଶ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଜୀବନ ଚର୍ଚ୍ଚାରେ ଯୋଉଟା ଫିଲ୍ମ ତିଆରି ହୋଇଥାଏ ସେଭଳିଆ ଫିଲ୍ମ ମୋତେ ଭଲ ଲାଗେ।
1: ତାହେଲେ ଏମିତି ଅନେକ ପିକ୍ଚର ଆପଣ ଦେଖିଛନ୍ତି?
0: ହଁ, ବହୁତ ଫିଲ୍ମ ଦେଖିଛି।
1: ଆପଣଙ୍କ ସମୟରେ ଆପଣଙ୍କୁ କୋଉ ହିରୋ ଭଲ ଲାଗୁଥିଲେ?
0: ଜଣେ ହିତ ନୁହେଁ, ବହୁତ ଲୋକ,
1: ମାନେ ଆପଣ ଯେମିତି ପୁରା ହିରୋ ଭଳିଆ ଦେଖାଉଛନ୍ତି।
0: ମୁଁ କାହିଁକି ହିରୋ ଭଳିଆ ଦେଖାଯିବି? ଶୁଣନ୍ତୁ, ସେଟା ଅଭ୍ୟାସରେ ଭଗବାନ ଦେଇଛନ୍ତି ଶରୀରଟା, ସେ ସେମିତି ରଖିଛନ୍ତି, ଅଭ୍ୟାସଟା ମୁଁ କରୁଛି, ସାଧନା କରୁଛି। ସେତେବେଳେ 3 ଫେମସ୍ ହିରୋ ଥିଲେ ଯେଉଁମାନଙ୍କୁ ମୁଁ ସବୁ ଭଲ ପାଉଥିଲି, ରାଜ କପୁର, ଦିଲୀପ କୁମାର, ଦେବାନନ୍ଦ। ତା ଆଗରୁ ଏବଂ ତାଙ୍କରି ସମୟରେ ଏବଂ ତାପରେ ମଧ୍ୟ ଯଦି ବଙ୍ଗାଳୀ ଲୋକ, ସେ ବମ୍ବେରେ ସେଟିଂ କରିଛନ୍ତି, ଅଶୋକ କୁମାର ସବୁ ପ୍ରକାର ଫିଲ୍ମ ସେ କରିଛନ୍ତି। ଏମାନେ କିଛିଟା ଆମୋଦ ପ୍ରମୋଦ ଦାୟକ ଫିଲ୍ମ କରିଛନ୍ତି ବା କୌଣସି ଗୋଟେ ସାମାଜିକ ଇଏ ଉପରେ ଫିଲ୍ମ କରିଛନ୍ତି, କିଛି ଐତିହାସିକ ଫିଲ୍ମ କରିଛନ୍ତି, କିଛି ଯେମିତି ଦିଲୀପ କୁମାର ଅନର୍କାଲି ଫିଲ୍ମ ଗୋଟେ କରିଥିଲେ ସେ ଫିଲ୍ମଟା ବି ମତେ ଭଲ ଲାଗେ। ଏଭଳିଆ ବିଭିନ୍ନ ଫିଲ୍ମ ମଲ୍ଲା ସାହାନୀ ଦୁବିଘା ଜମିନ କରିଥିଲେ,
1: ବହୁତ ସୁନ୍ଦର।
0: ଆପଣଙ୍କର ବିମଲ ରାଇଙ୍କର
1: ରାଜ କପୁରଙ୍କର କୋଉ କୋଉ ଫିଲ୍ମ ଆପଣଙ୍କୁ ବିଶେଷ ଭଲ ଲାଗେ?

0: ହେଇଥିଲା?
1: ଦେଖନ୍ତୁ, ରାଜ କାପୁର ଜଣେ ବିରାଟ ପ୍ରଡ୍ୟୁସର, ଆକ୍ଟର, ଡାଇରେକ୍ଟର, ତେଣୁ ନିଜକୁ ଅର୍ଥକାରୀ ସଂସ୍ଥା ଭିତରେ ଚଳେଇ ନେବା ପାଇଁ ହେଲେ ଏଭଳିଆ ଫିଲ୍ମ କରିବାକୁ ପଡିବ ଯୋଉଟାକି ସବୁ ବୟସର ଲୋକଙ୍କୁ ସୁହାଇବ, ଭଲ ଲାଗିବ, ସେଥିପାଇଁ ସେ କିଛି ଫିଲ୍ମ କରିଥିଲେ। କିନ୍ତୁ ଯାହା ମୁଁ ଶୁଣିଛି ତାଙ୍କ ବିଷୟରେ, ଯେଉଁମାନେ ଲେଖାଲେଖି କରିଛନ୍ତି, ଜାଣିଛି ଅଳ୍ପ, ସିଏ ସବୁବେଳେ ତାଙ୍କର ଚେଷ୍ଟା ରହୁଥିଲା ସାମାଜିକ ଅବସ୍ଥା ବ୍ୟବସ୍ଥା ଉପରେ ନିର୍ଦ୍ଧାରିତ ବିଷୟ ନେଇକି ଫିଲ୍ମ କଲେ ଲୋକଙ୍କର ଜାଗୃତି ହେବ। ସେଇଥିପାଇଁ ସେ କେତେଗୁଡ଼ା ଫିଲ୍ମ କରିଥିଲେ, ଯେଉଁ ଫିଲ୍ମ ଗୁଡ଼ାକ ଆଜି ପର୍ଯ୍ୟନ୍ତ ଲୋକ ମଧ୍ୟ ଭଲ ପାଆନ୍ତି। ତା ଛଡ଼ା ଏଣ୍ଟରଟେନିଂ ଫିଲ୍ମ ବି ବହୁତ କରିଥିଲେ, ଆଉ ତାଙ୍କ ପ୍ରତ୍ୟେକ ଫିଲ୍ମରେ ସିଏ ଥିମ୍ ଯେଉଁଟା କହୁଛନ୍ତି ସେଇଟା, ସେ ଖରାପ ଜିନିଷଟା ଲୋକ ଗ୍ରହଣ ନ କରନ୍ତୁ, ଭଲ ଜିନିଷକୁ ଲୋକ ଭଲ ପାଆନ୍ତୁ। ଖରାପ ଜିନିଷ ବି ସେ ଦେଖାଇଛନ୍ତି ଏବଂ ଭଲ ଜିନିଷ ଦେଖାଇଛନ୍ତି, ଏବଂ ଖରାପରୁ ଭଲ କେମିତି ହୁଏ, ଭଲରୁ କେମିତି ଖରାପ ହୁଏ, ତାଙ୍କର ବିଭିନ୍ନ ଫିଲ୍ମରେ ଏଇଟା ହି ମେନ୍ ଥିଙ୍ଗ ସେ କରିଛନ୍ତି, ଯେଉଁଥିପାଇଁ କି ତାଙ୍କୁ ସବୁଦିନେ ଲୋକ ମନେ ରଖିବେ। ସିଏ ଗୋଟେ ଫିଲ୍ମ କଲେ, ଯେଉଁ ଫିଲ୍ମଟା ଏବେ ବି ଚାଲୁଛି, କିନ୍ତୁ ସେ ଫିଲ୍ମଟା ଖୁବ୍ ନାମ କରିଲା ପରେ ମଧ୍ୟ ପଇସା ବିଶେଷ ପାଇଲେନି। ମେରା ନାମ ଜୁକାର,
0: ମେରା ନାମ ଜୁକାର,
1: ଜିନା ୟହାଁ ମରନା
0: ୟହାଁ,
1: ସେଇ ଗୀତଟା
0: ଜିନା ୟହାଁ ମରନା ୟହାଁ, ଇସ୍କେ ସିବା ଯାଉଁ କାହାଁ।

0: ଅନାଡ଼ି ଫିଲ୍ମଟା
1: ଅନାଡ଼ି ବହୁତ ସୁନ୍ଦର ଫିଲ୍ମ
0: ସେ ଫିଲ୍ମଟା। ତାପରେ ସେଥିରେ ଯୋଉ ଗୀତଟା ଥିଲା ଆଚ୍ଛା, ତାପରେ ତାଙ୍କର ଆଉ ଗୋଟେ ବଡ ଛୋଟିଆ ଫିଲ୍ମ ଜାଗତେ ରହ,
1: ଆଜ୍ଞା,
0: ଯୋଉଥିରେ ଗୋଟେ ଲୋକ ରାତିରେ ମାନେ ସେଇ ଫିଲ୍ମର ତୁଳନା ନାହିଁ, ରାତିରେ ସେ ତାକୁ ଚୋର ବୋଲି ଭାବୁଛନ୍ତି, ସେ ବିଭିନ୍ନ ଜାଗାକୁ ଯାଉଛି, ସେ କିନ୍ତୁ ଖାଇନି, ଖାଇବା ଗଣ୍ଡେ ଚାହୁଁଥିଲା,
1: ଆଜ୍ଞା,
0: ଏବଂ ବିଭିନ୍ନ ସମାଜର ଅସାମାଜିକ କାମ ସବୁ ରାତି ସାରା ବୁଲି ବୁଲି ଦେଖିକି ଆସିକି ସକାଳେ ପହଞ୍ଚିଲା। ପହଞ୍ଚିଲା ବେଳକୁ ସେ ଖାଇବାକୁ ପାଇନି, ସେ ପାଣି ଜଣେ ନେଇକି ଯାଉଥିଲା କଳ ପାଖରୁ, ସେ ତାକୁ ମଧ୍ୟ ପାଣି ଦ୍ୱାରା ପିଇକି ସେ ରହିଲା। ମାନେ ଏଇଭଳିଆ ଫିଲ୍ମ ସେ କରିଥିଲେ ଯେଉଁଥିରେ କି ଅନେକ କହନ୍ତି ସେ ନିଜକୁ ସବୁବେଳେ ଏକ୍ସପୋଜ୍ କରି ନିଜକୁ ନକଲେ କାହାକୁ କରିବେ,
1: କାହାକୁ କରିବେ,
0: ସେ ଯେଉଁଟା ମନରେ ଭାବୁଥିଲେ ସେଇଟାକୁ ସେ ଆକ୍ଟିଂ କରିକି ଦେଖାଉଥିଲେ। ତେଣୁ ତାଙ୍କ ଭିତରେ ସେ ପ୍ରତିଭା ଥିଲା, ସେ ପ୍ରତିଭାଟାକୁ ସେ ପ୍ରକାଶ କରୁଥିଲେ ନିଜର ଚରିତ୍ର ଏବଂ ସାମାଜିକ ସ୍ଥିତି ଏବଂ ଫିଲ୍ମ ଜରିଆରେ।
1: ଇଏ ତ ଗଲା ହିରୋ କଥା ଆପଣଙ୍କ, ହିରୋଇନ ମାନେ ଆପଣଙ୍କ ସମୟରେ କେଉଁମାନଙ୍କୁ ବହୁତ ଭଲ ଲାଗୁଥିଲା ଆପଣଙ୍କୁ?
0: ଓଡ଼ିଆ ଫିଲ୍ମ ସେତେବେଳେ ହେଇନଥିଲା,
1: ଆଜ୍ଞା, ହିନ୍ଦୀ ଫିଲ୍ମ
0: ସାମ୍ନାକୁ ଆସିଥିଲା ଦୁଇଟା, ଗୋଟେ ହେଲା ବଙ୍ଗଳା ଫିଲ୍ମ କିଛି,
1: ଆଜ୍ଞା,
0: ଆଉ ହିନ୍ଦୀ ଫିଲ୍ମ।
1: ଆଜ୍ଞା,
0: ବଙ୍ଗଳା ଫିଲ୍ମର ହିରୋଇନ ମାନଙ୍କର ପ୍ରଦର୍ଶନ ନିଶ୍ଚିତ ଭଲ, କିନ୍ତୁ ଆକର୍ଷଣ କମ୍ ଥିଲା, ତାଙ୍କର ନିଜ ଚେହେରାରେ ଯାହା ଆକର୍ଷିତ ହେବେ, ତାଙ୍କ ଲୁଗାପଟା କିମ୍ବା ଅଙ୍ଗ ପ୍ରଦର୍ଶନର କିଛି ନଥିଲା, ପରିଷ୍କାର କଥା ମୁଁ କହିଲି। ହିନ୍ଦୀ ଫିଲ୍ମରେ ସବୁ ଥିଲା, ଚେହେରା, ଲୁଗାପଟା, ଅଙ୍ଗ ପ୍ରଦର୍ଶନ, ଆଉ ନାଚ ଗୀତ, ଏ ସବୁ ଥିଲା, ଯୋଉଟାକି ସେଥିପାଇଁ ହିନ୍ଦୀ ଲାଙ୍ଗୁଏଜଟା ଆପଣଙ୍କର ପୁରା ଭାରତବର୍ଷରେ ପୃଥିବୀରେ ମଧ୍ୟ ହିନ୍ଦୀର ଚାହିଦା ବଢ଼ିଯାଇଛି। ଆଜିକାଲି ନାର୍ଗିସ୍ ଜଣେ ଅତି ଖ୍ୟାତନାମା ଆକ୍ଟ୍ରେସ୍ ଥିଲେ ହିନ୍ଦୀ ୱାର୍ଲ୍ଡରେ, ଅନ୍ୟମାନେ ବି ଭଲ କରିଛନ୍ତି, ଏଟା କୌଣସି ସନ୍ଦେହ ନାହିଁ। ମ୍ୟାକ୍ସିମମ୍ ଫିଲ୍ମ ତ କରିଛନ୍ତି ହେମା
1: ମାଳିନୀ,
0: ମ୍ୟାକ୍ସିମମ୍ ନମ୍ବର ଅଫ୍ ଫିଲ୍ମ, ଏବଂ ସିଏ ତାଙ୍କର ବୟସ ଅନୁସାରେ ତାଙ୍କ ଚେହେରାକୁ ସେ ଏମିତି ରଖିଛନ୍ତି, ବର୍ତ୍ତମାନ ବି ତାଙ୍କୁ ଏତେ ବୟସ ହେଲାଣି, 65 ହେଲାଣି ବୋଲି କେହି କହିବନି। ସେମିତି ଏମାନେ ମରିଗଲାଣି, ମଧୁବାଲା, ନାର୍ଗିସ୍, ସୁରେୟା, ତ ଏମାନେ ସେତେବେଳେ ଯୋଉ ଟାଇପ୍ର ଥିଲା ତା ଭିତରେ ନାର୍ଗିସ୍ଙ୍କର ଆକ୍ଟିଂ ଆଉ ନାର୍ଗିସ୍ଙ୍କର ମାନେ ପ୍ରାଣ ଦେଇକି ପ୍ରଦର୍ଶନ କରିବା ବୋଧେ କାହାରି ସାଙ୍ଗରେ ସାମଞ୍ଜସ୍ୟ ନଥିଲା ବୋଲି ମୋର ଧାରଣା।

0: ତାଙ୍କୁ ନେଇ ବିଭିନ୍ନ ଜାଗା ବୁଲେଇଛନ୍ତି?
1: ହଁ
0: ଆଜ୍ଞା,
1: ବହୁତ ଜାଗା ଆମେ ବୁଲିଛୁ। ବିଶେଷ କରି ଆମେ ବାହାରକୁ ଗଲେ, ତେଣୁ ଯେତେବେଳେ ଫୁରସତ ଥାଏ ତାହେଲେ ଗୋଟେ ଫିଲ୍ମ ଦେଖିବାକୁ ଚାଲିଗଲୁ।
0: ବର୍ତ୍ତମାନ ଆପଣ କଣ ଦେଖୁଛନ୍ତି, ମୟୂରଭଞ୍ଜ ଆଗେଇଛି ନା କେତେ ଦୂର ପଛେଇଛି?
1: ଦେଖନ୍ତୁ, ବହୁ ବିଭାଗ କଥା ଆପଣ ଚିନ୍ତା କରିବାକୁ ପଡିବ, ଯଥା କୃଷି, ଶିଳ୍ପ, ଶିକ୍ଷା, ସାମାଜିକ ଅବସ୍ଥା। ସରକାରରେ ଉଭୟ କେନ୍ଦ୍ର ସରକାର ଏବଂ ପ୍ରାଦେଶିକ ସରକାରଙ୍କର ପ୍ରତିଶ୍ରୁତିବଦ୍ଧ ବିଭିନ୍ନ ପ୍ରକାର ନୀତି ଅନୁସାରେ ଯେଉଁ ପ୍ରକାର କୃଷି ହେଉଛି, ମୟୂରଭଞ୍ଜରେ କିଛି ବେନିଫିଟ୍ ନାହିଁ ବୋଲି ମୋର ଧାରଣା। ତାପରେ କୃଷିଟା ମେକାନାଇଜ୍ ହେଇଛି, ଏମାନେ ପ୍ରଥମ କଥା ହେଉଛି କମ୍ ଖର୍ଚ୍ଚରେ ଚଳନ୍ତି, କମ୍ ଖର୍ଚ୍ଚରେ ପିନ୍ଧନ୍ତି, କମ୍ ଖର୍ଚ୍ଚରେ ରହନ୍ତି, ମୋତେ ବେଶୀଟା ଦରକାର ନାହିଁ। ତେଣୁ ଏ ଜିନିଷଟା ବର୍ତ୍ତମାନ କିଛିଟା ଇମ୍ପ୍ରୁଭ୍ କରିଛି, କିଛି ଲୋକ ପାଠଶାଠ ପଢ଼ିକି ତାଙ୍କର ପିଲାମାନେ କରୁଛନ୍ତି କିଛି, କିନ୍ତୁ ଆଗରୁ ନଥିଲା।
0: ଏହି ଅଞ୍ଚଳର ଉନ୍ନତି ପାଇଁ ବର୍ତ୍ତମାନ ପରିସ୍ଥିତିରେ କ'ଣ କ'ଣ ଆବଶ୍ୟକତା ରହିଛି, କ'ଣ କରାଯିବା ଦରକାର ଯାହାଫଳରେ ମୟୂରଭଞ୍ଜର ପ୍ରତ୍ୟେକ ଅଧିବାସୀ ଉପକୃତ?
1: ସରକାରଙ୍କର ଯେଉଁ ଇଏ ଗୁଡ଼ା ଅଛି, ଯୋଜନା ଅଛି, ସେଟା ସବୁ ଭଲ, ଖରାପ କିଛି ନୁହେଁ। କିନ୍ତୁ ଏଇଟା ମୋତେ ଆପଣ କହିବା ଦ୍ୱାରା ମୋତେ ଆକର୍ଷିତ କରୁଛନ୍ତି ମୋର ବ୍ୟକ୍ତିଗତ ମତ ଆଡ଼କୁ। ଚାଷୀ ପାଖକୁ ସେ ସାହାଯ୍ୟ ବା ସେ ପ୍ରକାର ଯୋଜନା ପହଞ୍ଚି ପାରୁନି, ଟଙ୍କା ପହଞ୍ଚି ପାରୁନି। ବର୍ତ୍ତମାନ ଆଦିବାସୀ ପରିବାର ମଧ୍ୟରେ ପ୍ରାୟତଃ ଅନେକ ଲୋକ ଶିକ୍ଷିତ ବାହାରିଲେଣି, କିନ୍ତୁ ସେମାନେ ଚାକିରିର ବିମୁଖୀ ହୋଇଛନ୍ତି। ସେମାନେ ନିଜେ କିଛି ବ୍ୟବସାୟ କରିବା କି ଚାଷ କରିବା ସେଟା କରୁନାହାନ୍ତି। ଏବଂ ଏଇଟା ହେଉଛି କାହିଁକି ନା, ଏଇ ଭୋଟ ରାଜନୀତି, ଭୋଟ ରାଜନୀତିରେ ସେମାନେ ସାମୟିକ ଭାବରେ ଆଉ ସଂକ୍ଷେପରେ କିଛି ପାଇଯାଉଛନ୍ତି ଏବଂ ସେଥିରେ ଆକର୍ଷିତ ହୋଇକି ସେଇ ବାଟେ ଯାଉଛନ୍ତି, ଏବଂ ଯାହାଦ୍ୱାରା କି ସେମାନେ ଗୋଟେ ଆପଣ ଅଭ୍ୟାସଗତ କାମ ନ କଲେ ଅଭ୍ୟାସ ଖରାପ ହେଇଯିବ, ଅଭ୍ୟାସ ଖରାପ ହେଇଗଲେ ପୁଣି କାମକୁ ଆଉ ଫେରିପାରିବେନି। ଦ୍ୱିତୀୟ ହେଲା ଶିଳ୍ପ, ଛୋଟଠୁ ବଡ଼ ପର୍ଯ୍ୟନ୍ତ, ସେଥିରେ ସରକାରଙ୍କ ଯୋଜନା ଗୁଡ଼ା ଭଲ, ସେ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନି, ଆଉ ଯୋଉଟା ପହଞ୍ଚି ସେଟା ଆପଣଙ୍କର ଅଳ୍ପ ଦିନରେ ନଷ୍ଟ ହେଇଯାଉଛି। ଇନଫ୍ରାଷ୍ଟ୍ରକ୍ଚର ଗୋଟେ ଏଭଳିଆ ଜିନିଷ ଯେ ସ୍ଥାନୀୟ ଜାଗାର ଇନଫ୍ରାଷ୍ଟ୍ରକ୍ଚର ଗୋଟେ ବଡ଼ ଶିଳ୍ପ ହବ ସେମିତି ଲେଖା ନାହିଁ।
0: ଇଲେକ୍ଟ୍ରିକ
1: ପାଣି ଦରକାର, ଜାଗା ଦରକାର, ତାପରେ ଆପଣଙ୍କର କଞ୍ଚାମାଲ ଦରକାର, ଏଗୁଡ଼ା ବାହାରୁ ଆସିକି ମଧ୍ୟ ଏଠି ହେଇପାରିବ। ଆପଣ ଏକଥା ଭୁଲନ୍ତୁନି ଯେ ମୟୂରଭଞ୍ଜକୁ ବଡ଼ ଶିଳ୍ପପତି ଆଜି ଯାଏଁ କାହିଁକି ଆସୁନାହାନ୍ତି, ଏକଥା ନ କହିକି ବଡ଼ ଶିଳ୍ପ କାହିଁକି ହେଉନି ଏକଥା କାହିଁକି କହୁଛନ୍ତି। ଏଠି ଆପଣଙ୍କର ରହିବା ପାଇଁ କେବଳ ଗୋଟେ ବଙ୍ଗଳା ଆଉ ଗୋଟେ ସାର୍କିଟ୍ ହାଉସ୍ ଥିଲା ଆଗରୁ। ଏଇ 20 ବର୍ଷ ଭିତରେ କିଛି ହୋଟେଲ ହେଇଛି, ଏଇ 20 ବର୍ଷ ଭିତରେ କିଛି ରାସ୍ତା ସୁବିଧା ହେଇଛି, ଏଇ 4 ବର୍ଷ ଭିତରେ ଟ୍ରେନ୍ଟା ଚାଲୁଛି, ଆଉ ଆସିବ କିଏ, କାହିଁକି ଆସିବ, କେଉଁଠି ରହିବ, କୁଆଡ଼େ ଯିବ, କ'ଣ କରିବ? ଦ୍ୱିତୀୟ, ଏଠିକାର ଯାହା ଭିତ୍ତିଭୂମି ଅଛି ଏବଂ ଯେତେ ଶିଳ୍ପ ଡେଭଲପ୍ କରିପାରିବ ତା ପାଇଁ ଏଠି ଯେଉଁ ବ୍ୟବସ୍ଥା ଅବସ୍ଥା ଅଛି, ଗୋଟେ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରି ସେଣ୍ଟର, ଏଠି କିଛି ବଡ଼ ବିଭାଗ ନାହିଁ, ସେଥିରେ ଲୋକ କ'ଣ ଉଦ୍ଭୁତ ହେବେ, କ'ଣ କରିବେ? ତାପରେ ଏହା ପାଇଁ ଦରକାର ମନ, ଅର୍ଥ ଏବଂ ଲୋକବଳ ଗଲା। ଏଠି ଯେଉଁ ମାଇନ୍ସ ଅଛି, ଆପଣଙ୍କର ଲୁହା ପଥର ଅଛି ଏବଂ ଚାଇନା କ୍ଲେ ଇତ୍ୟାଦି ଅଛି, ବା କୋଜାଇଟ୍ ଫୋଜାଇଟ୍ ଏବେ କ'ଣ ସବୁ ବାହାର କରୁଛନ୍ତି, ତାକୁ ବହୁତ ଭାବରେ ଏବଂ ବହୁଳ ଭାବରେ ବ୍ୟବହାର କରିବାର ବ୍ୟବସ୍ଥା କିଛି ନାହିଁ। ଯାହା ବି ହେଉଛି ଟ୍ରେନିଂ ଅନୁସାରେ ହେଉଛି, ଅଥଚ ତାକୁ ଶିଳ୍ପରେ ପରିଣତ କରି କରିବାର ବ୍ୟବସ୍ଥା କିଛି ନାହିଁ। ତେଣୁ ଏଇ ଯେଉଁ ମୂଳ କାରଣ ଯୋଗୁଁ ମୟୂରଭଞ୍ଜ ଆଜି ଏହି ପ୍ରକାର ଅବହେଳିତ, ଏବଂ ମୟୂରଭଞ୍ଜ ଲୋକମାନେ ମଧ୍ୟ ଆପଣଙ୍କର ମାନେ ପ୍ରଧାନ ଚିନ୍ତାଧାରା ଭିତରେ ଆସିକି ରହିପାରିନାହାନ୍ତି।
0: ଏବେ କ'ଣ କରୁଛନ୍ତି, ପୁରା ଫ୍ରି ଅଛନ୍ତି?
1: ନା, ମୁଁ ଫ୍ରି ନାହିଁ, ମୋ ଘର ସାମ୍ନାରେ ଗୋଟେ ଲାଇବ୍ରେରୀ ଅଛି, ଶ୍ରୀରାମଚନ୍ଦ୍ର ଲାଇବ୍ରେରୀ, ସେଇଠି ମୁଁ ସଭାପତି ଅଛି।
0: ତେବେ ଯାହା ହଉ, ଆପଣ ଆମ ଅନୁଷ୍ଠାନକୁ ଆସି ଅନେକ କଥା କହିଛନ୍ତି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

ଅତିଥି କାର୍ଯ୍ୟକ୍ରମରେ ଶୁଣୁଥିଲେ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଥିଲେ ଶ୍ରୀନିବାସ ଭଞ୍ଜ ଆକାଶବାଣୀ ବାରିପଦା।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର କାଶ ଆପ୍ ହମାରେ ହୋତେ।

0: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ
1: से वहीं 67 किलोग्राम वर्ग में सागर सिंह को एहतजान खालमा से हार का सामना करना पड़ा। प्रतियोगिता में कुमार सचिन ने 77 किलोग्राम भार वर्ग और रोहित ने 97 किलोग्राम भार वर्ग के कांस्य पदक के मुकाबले जीतकर कांस्य पदक अपने नाम किया। इसके साथ ही ये समाचार बुलेटिन समाप्त हुआ।
0: हिंदी संवाद सुनिले रिले करी सुनाइलु आकाशवाणी दिल्ली रो ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:05। ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା।